ଆକାଶବାଣୀ କଟକ। ଆଜି ମଙ୍ଗଳବାର 1948 ଶତାବ୍ଦୀ ବୈଶାଖ 29 ଦିନ ଇଂରାଜୀ 2026 ମସିହା ମଇ ମାସର 19 ତାରିଖ। ସମୟ ସକାଳ 5:58 ମିନିଟ୍ 30 ସେକେଣ୍ଡ। ଆମର ପ୍ରିୟ ଶ୍ରୋତାବନ୍ଧୁଙ୍କୁ ପ୍ରଭାତୀ ଅଭିବାଦନ ଜଣାଇ

ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଏହି କାର୍ଯ୍ୟକ୍ରମ DTH ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି।

0: ତାହେଲେ ଏଇଠି ଶେଷ କରୁଛୁ ଆଜିର ଭକ୍ତି ଗୀତର କାର୍ଯ୍ୟକ୍ରମ ସଙ୍ଗୀତାଞ୍ଜଳି। ଆକାଶବାଣୀ ବ୍ରହ୍ମପୁର ସମୟ ଷ୍ଟୁଡ଼ିଓ ଘଡ଼ିରେ ବର୍ତ୍ତମାନ 6:35 ବାଜିବାକୁ ଯାଉଛି। ଶୁଣନ୍ତୁ ଅନୁଚିନ୍ତା, ଶ୍ରୀମଦ୍ ଭାଗବତ ଏବଂ କୃଷି ସୂଚନା ରିଲେ କରି ପ୍ରସାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି ସମୟ ମଧ୍ୟରେ।
1: ଅନୁଚିନ୍ତା ନିବେଦନ କରିଛନ୍ତି ନୃସିଂହ ଚରଣ ମଲ୍ଲିକ।
2: ଏହି ସଂସାରରେ ମାନବ ଜନ୍ମ ଅତି ଦୁର୍ଲଭ, ଏହା ବହୁ ପ୍ରାଚୀନ ମୁନିଋଷିମାନେ କହିଆସିଛନ୍ତି। କଳିଯୁଗର 1500-1600 ଶତାବ୍ଦୀର ସନ୍ଥ ମହାତ୍ମା ତୁଳସୀଦାସ ବି କହିଛନ୍ତି, ଯେଉଁ ଜୀବ ମଣିଷ ଜନ୍ମ ପାଇଛି ସେ ବଡ଼ ଭାଗ୍ୟବାନ, ବଡ଼େ ଭାଗ ମାନୁଷନ ପାୱା। ମଣିଷ ଜନ୍ମରେ ପରମାତ୍ମା ପ୍ରାପ୍ତି ସମ୍ଭବ, କିନ୍ତୁ ଏହି ଜନ୍ମର ଅନ୍ତ କେବେ ହେବ, ମୃତ୍ୟୁ କେବେ ଆସିବ, ଏ କଥା କେହି ଜାଣନ୍ତି ନାହିଁ। ବୁଦ୍ଧିମାନ ପୁରୁଷ ଯୌବନ ଓ ବୃଦ୍ଧାବସ୍ଥାକୁ ବିଶ୍ୱାସ କରୁଥିବା ଅନୁଚିତ, ବାଲ୍ୟାବସ୍ଥାରୁ ହିଁ ପ୍ରଭୁ ପ୍ରାପ୍ତି ନିମନ୍ତେ ସାଧନା କରିବା ଉଚିତ। ପିତାମାତାମାନେ ଯଦି ସନ୍ତାନ ସନ୍ତତିଙ୍କର ମଙ୍ଗଳ କାମନା କରୁଛନ୍ତି, ତେବେ ବାଲ୍ୟାବସ୍ଥାରୁ ହିଁ ପ୍ରଭୁ ଭଜନରେ ଲୀନ ହେବା ପାଇଁ ଶିଖାଇବା ଉଚିତ। ଆଜିକାଲିର ପିତାମାତା ଏହା ଜାଣିଥିଲେ ତ? ମାତା ପିତା ନିଜ ସନ୍ତାନମାନଙ୍କ ମନରେ ଧାର୍ମିକ ସଂସ୍କାର ଅତି ଛୋଟବେଳୁ ଆଣିବା ଆବଶ୍ୟକ। ସାଧାରଣ କଥାରେ ବି କୁହାଯାଏ, ଯାହା ରହିଛି ବାଳୁତ କାଳେ ତାହା କି ହୋଇବ ପାଚିଲା ବେଳେ। ବୃଦ୍ଧାବସ୍ଥାରେ ନିଜ ଶରୀରର ସେବା ଯତ୍ନ କରାଯାଇପାରେ, ହେଲେ ଦେବ ଆରାଧନା ପାଇଁ ଶକ୍ତି ନଥାଏ। ମାନବ ଶରୀର ଭୋଗ ଉପଭୋଗ କରିବାକୁ ମିଳେ ନାହିଁ। ମାନବ ଶରୀର ଭଗବତ ଭଜନ ଦ୍ୱାରା ପ୍ରଭୁ ପ୍ରାପ୍ତି ନିମନ୍ତେ ମିଳିଛି ବୋଲି ଜାଣିବାକୁ ହେବ। ମନୁଷ୍ୟ ଶରୀର ନାଶବାନ, ପ୍ରତିଟି ମୁହୂର୍ତ୍ତରେ ଏହା କ୍ଷୟ ଅଭିମୁଖେ ଚାଲିଥାଏ। ଏଣୁ ମଣିଷ ଜନ୍ମ ଦୁର୍ଲଭ ବୋଲି କୁହାଯାଏ। ପୁଣି ମନୁଷ୍ୟ ଜନ୍ମ ଦୁର୍ଲଭ କାରଣ ଏହି ଜନ୍ମରେ ହିଁ ମନୁଷ୍ୟ ସମସ୍ତ ପ୍ରକାର ଇଚ୍ଛିତ ବସ୍ତୁ ପାଇପାରେ। ଶରୀର ଅନିତ୍ୟ ହେଲେ ଭଗବାନ ନିତ୍ୟ। ଏହି ଅନିତ୍ୟ ମନୁଷ୍ୟ ଶରୀରରେ ଯାହା ନାଶବାନ, ତାହାରି ମାଧ୍ୟମରେ ନିତ୍ୟ ବସ୍ତୁ ଭଗବାନଙ୍କୁ ମଧ୍ୟ ପାଇ ହୁଏ। ମନୁଷ୍ୟ ଜନ୍ମ ଦୁର୍ଲଭ ସହ ଅତି ମୂଲ୍ୟବାନ ମଧ୍ୟ। କେତେବାର ଜନ୍ମ ମୃତ୍ୟୁ ହେବା ପରେ ମନୁଷ୍ୟ ଜନ୍ମ ମିଳିଥାଏ। ମନୁଷ୍ୟ ଜନ୍ମର ମହିମା ଅକଳନୀୟ। ମନୁଷ୍ୟର ଆୟୁ 100 ବୋଲି କେତେକ କହୁଥିବା ବେଳେ ଏହାର ଆୟୁ 120 ବୋଲି ଆଉ କେତେକ କୁହନ୍ତି। ଆଜିକାଲି ଆୟୁ କିନ୍ତୁ ସେହିପରି ଆଉ ନାହିଁ। ଆଜିକାଲି ତ ଆୟୁର ଅର୍ଦ୍ଧାଂଶ ନିଦ୍ରାବସ୍ଥାରେ, ଚତୁର୍ଥାଂଶ ବାଲ୍ୟାବସ୍ଥାରେ ଓ କୁମାରାବସ୍ଥାରେ ଅତିବାହିତ ହୋଇଯାଉଛି। ବାଲ୍ୟାବସ୍ଥା ଅଜ୍ଞାନରେ ଓ କୁମାରାବସ୍ଥା ଖେଳକୁଦରେ କଟିଯାଉଛି। ବୃଦ୍ଧାବସ୍ଥା ସମୟ କହିବାକୁ ଗଲେ ନିରର୍ଥକ, କାରଣ ଶାରୀରିକ କ୍ଷୀଣତା କୌଣସି କାମ କରିବାକୁ ପ୍ରବୃତ୍ତି ଦିଏ ନାହିଁ। ବାକି ରହିଲା ଯୌବନାବସ୍ଥା, ସେତେବେଳେ ତାହା କାମ ଭୋଗରେ କଟିଯାଉଛି। ତାହେଲେ ଆମେ କେତେ ବର୍ଷ କାମ କରିବା ପାଇଁ ପାଇଲେ? ଏହି ଅଳ୍ପ ସମୟ ଭିତରେ ଆତ୍ମକଲ୍ୟାଣପ୍ରଦ କାମ କେବେ ଓ କିପରି ହେବ ତାହା ଥରେ ଚିନ୍ତା କରୁଛେ କି? ଏହି ପରିପ୍ରେକ୍ଷୀରେ ଆମେ କ'ଣ କରିବା ଉଚିତ? ଯେପର୍ଯ୍ୟନ୍ତ ଶରୀର ସୁସ୍ଥ ଥାଏ ସେ ପର୍ଯ୍ୟନ୍ତ ବୃଦ୍ଧାବସ୍ଥା ଆକ୍ରମଣ କରିପାରେ ନାହିଁ, ଇନ୍ଦ୍ରିୟ ଶକ୍ତି କ୍ଷୀଣ ହୁଏ ନାହିଁ। ଆୟୁଷ କ୍ଷୟ ହେବା ପୂର୍ବରୁ ଚତୁର ଲୋକମାନେ ଆତ୍ମକଲ୍ୟାଣ ପାଇଁ ଯତ୍ନବାନ ହେବା ଉଚିତ, ନହେଲେ ଘରେ ନିଆଁ ଲାଗିଯିବା ପରେ କୁଖୋଳିବା କାମ ଆରମ୍ଭ କରିବା ଭଳି ହୋଇଯିବ। ମଣିଷ ମୂଳକୁ ନାନା ପ୍ରକାର ଭୟ ଆକ୍ରାନ୍ତ କରି ରଖିଥାଏ। ଏଣୁ ଏହି ଶରୀର ଯାହା ଭଗବତ ପ୍ରାପ୍ତି ନିମନ୍ତେ ପର୍ଯ୍ୟାପ୍ତ, ରୋଗଗ୍ରସ୍ତ ହୋଇ ମୃତ୍ୟୁ ଅଧୀନ ହେବା ପୂର୍ବରୁ ଆତ୍ମକଲ୍ୟାଣ ନିମନ୍ତେ ଯତ୍ନବାନ ହୋଇଯିବା ବିଧେୟ। ମଣିଷ ବସୁତ ଦୁଃଖ କେବେ ଚାହିଁ ନାହିଁ କି ମାଗେ ନାହିଁ, ଏବେ ସୁଦ୍ଧା ତାହା ଅଚାନକ ଆସି ଧମକାଏ, ମୋତେ ଜ୍ୱର ନହେଲେ ମୁଁ ସତ୍ୟନାରାୟଣ ପୂଜା କରିବି। ଏପରି ଲୋକମାନେ ଯାତ୍ରା କରନ୍ତି, ତେବେ ସୁଦ୍ଧା ଜ୍ୱର ହୁଏ। ଯତ୍ନବାନ ନଥିବା ଅବସ୍ଥାରେ ଦୁଃଖ ଯେପରି ପ୍ରାରମ୍ଭର

ବିଷ୍ଣୁ ମାୟାରେ ମୃତ୍ୟୁକୁ ଆଖି ଆଗରେ ଦେଖି ସୁଦ୍ଧା ଅଜ୍ଞାନତା ବଶତଃ ଲୋକେ ସୁଖ ଆଶାରେ ଭ୍ରମରେ ପଡ଼ିଥାନ୍ତି। କିନ୍ତୁ ମୁହୂର୍ତ୍ତେ ହେଲେ କୃଷ୍ଣଙ୍କ କଥା ଶୁଣିଲେ ଅବା ଉଚ୍ଚାରଣ କଲେ ଉଦ୍ଧାର ପାଆନ୍ତି। ପୂର୍ବକାଳରେ ଖଟାଙ୍ଗ ନାମକ ରାଜା ଦେବତାଙ୍କୁ ସନ୍ତୁଷ୍ଟ କରି ତାଙ୍କର ଆୟୁଷ କେତେ ଅଛି ପଚାରିବାରୁ ସେମାନେ ଆଉ ମୁହୂର୍ତ୍ତେ ଅଛି ବୋଲି କହିଲେ। ସେହି ମୁହୂର୍ତ୍ତକ ସେ କୃଷ୍ଣ ନାମ ଉଚ୍ଚାରଣ କରି କୃଷ୍ଣ ଦେହରେ ଲୀନ ହେଲେ। ରାଜା, ତୁମର ତ ଆହୁରି ସାତ ଦିନ ଆୟୁଷ ଅଛି, ସଂସାର କଥା ନ ଭାବି କୃଷ୍ଣଙ୍କ ପାଦ ତଳେ ମନ ଲଗାଅ।

0: ଶୁଣିଲେ ଅତି ବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର ଚାଳିଶତମ ଭାଗ। ଏ ଭାଗରେ କଣ୍ଠଧାର କରିଥିଲେ ଲକ୍ଷ୍ମୀକାନ୍ତ ପାଲିତ, ସୁବାସ ଦାସ, ନନ୍ଦିତା ଭଞ୍ଜ ଏବଂ ସେବାରାଣୀ ମହାପାତ୍ର। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି। ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା। ବର୍ଣ୍ଣନା ବସନ୍ତ ମହାନ୍ତି। ପ୍ରଯୋଜନା ସୁହାସ ମହାନ୍ତି। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ବର୍ତ୍ତମାନ ଅଦା ଓ ହଳଦୀ ଲଗାଇବାର ପ୍ରକୃଷ୍ଟ ସମୟ। ଜମି ପ୍ରସ୍ତୁତ କରି ଅଦା ଓ ହଳଦୀ ଲଗାନ୍ତୁ। ଅନୁମୋଦିତ ଅଦା କିସମଗୁଡ଼ିକ ହେଉଛି ସୁରଭି, ସୁରୁଚି, ସୁପ୍ରଭା। ହେକ୍ଟର ପ୍ରତି 15-17 କ୍ୱିଣ୍ଟାଲ ଅନୁମୋଦିତ ବିହନ ଲଗାନ୍ତୁ। ହଳଦୀର ଅନୁମୋଦିତ କିସମଗୁଡ଼ିକ ହେଉଛି ରଙ୍ଗ, ସୁରମା, ରୋମା ଏବଂ ରଶ୍ମି। ହେକ୍ଟର ପ୍ରତି 20-25 କ୍ୱିଣ୍ଟାଲ ବିହନ ଲଗାନ୍ତୁ। ଅଦା ଓ ହଳଦୀ ଚାଷ ପାଇଁ 1 ମିଟର ଚଉଡ଼ା ଓ 30 ସେଣ୍ଟିମିଟର ଉଚ୍ଚତାର ପଟାଳିମାନ କରନ୍ତୁ। ଦୁଇ ପଟାଳୀ ମଝିରେ 30 ସେଣ୍ଟିମିଟର ଜଳ ନିଷ୍କାସନର ନାଳି ରଖନ୍ତୁ। ଉଚ୍ଚ ପଟାଳୀ ଯୋଗୁଁ ଜଳ ନିଷ୍କାସନ ସୁବିଧା ହୋଇଥାଏ। ଅତିକମ୍ରେ ଲଗାଇବାର 1 ମାସ ପୂର୍ବରୁ ଜମି ପ୍ରସ୍ତୁତି କରି ଖରା ପଡ଼ିବାକୁ ଦିଅନ୍ତୁ। ପଟାଳୀ ଉପରେ ଧାଡ଼ିକୁ ଧାଡ଼ି 25 ସେଣ୍ଟିମିଟର ଓ ଗଛକୁ ଗଛ 15-20 ସେଣ୍ଟିମିଟର ବ୍ୟବଧାନ ରଖନ୍ତୁ। 5 ସେଣ୍ଟିମିଟର ଗଭୀର ଶିଆରରେ ଆବଶ୍ୟକ ଖତ ଓ ସାର ଦିଅନ୍ତୁ। ଶୁଖିଲା ପାଳ ବା ନଡ଼ା ପତ୍ର ଦ୍ୱାରା ପଟାଳୀକୁ ଆଚ୍ଛାଦନ କରି ଜଳସେଚନ କରନ୍ତୁ। ଅଦା ଲଗାଇବା ବେଳେ ହେକ୍ଟର ପ୍ରତି 100 କିଲୋଗ୍ରାମ ଫସ୍ଫରସ ସାର, 50 କିଲୋଗ୍ରାମ ପଟାସ ସାର ଆବଶ୍ୟକ ହୋଇଥାଏ। ହଳଦୀ ଲଗାଇବା ବେଳେ ହେକ୍ଟର ପ୍ରତି 30 କିଲୋଗ୍ରାମ ଫସ୍ଫରସ ସାର ଓ 60 କିଲୋଗ୍ରାମ ପଟାସ ସାର ଦିଅନ୍ତୁ। କପା ଚାଷରେ ପତ୍ରଡିଆଁ ପୋକ ଅର୍ଭକ ଦେଖାଗଲେ ପ୍ରତି ଲିଟର ପାଣିରେ 2 ମିଲିଲିଟର ଡାଇମେଥଏଟ୍ କିମ୍ବା 3 ଲିଟର ପାଣିରେ 1 ମିଲିଲିଟର ଇମିଡା କ୍ଲୋପ୍ରିଡ୍ କିମ୍ବା 1 ଗ୍ରାମ ଥାଇମେଥୋକ୍ସାମ ମିଶାଇ ସକାଳ ବେଳା ଶୁଖିଲା ପାଗ ଦେଖି ସିଞ୍ଚନ କରନ୍ତୁ। ଏହାଛଡ଼ା ଅଠାଇଆ ଯନ୍ତାର ବ୍ୟବହାର କରନ୍ତୁ। କପା ଚାଷ କରିଥିଲେ କୋଡ଼ାଖୋସା କରି ହୁଡ଼ା ଟେକି ଦିଅନ୍ତୁ। ଫସଲ 90 ଦିନ ପରେ କିମ୍ବା 3 ଫୁଟ ଉଚ୍ଚ ହୋଇଗଲେ ଅଗ ଛିଡ଼ାଇ ଦିଅନ୍ତୁ। ଗଛ 45 ଦିନର ହୋଇଯାଇଥିଲେ 4.5 ଲିଟର ପାଣିରେ 1 ମିଲିଲିଟର ହିସାବରେ ପ୍ଲାନ୍ଫିକ୍ ସିଞ୍ଚନ କରନ୍ତୁ। 15 ଦିନ ପରେ ପୁନର୍ବାର 4.5 ଲିଟର ପାଣିରେ 1 ମିଲିଲିଟର ପ୍ଲାନ୍ଫିକ୍ସ ମିଶାଇ ସିଞ୍ଚନ କରନ୍ତୁ। ସୂର୍ଯ୍ୟମୁଖୀ ଚାଷରେ ଧଳାମାଛି ଦମନ କରିବା ପାଇଁ ହେକ୍ଟର ପ୍ରତି 125 ଗ୍ରାମ ଏସିଟାମିପ୍ରିଡ୍ କିମ୍ବା 100-140 ମିଲିଲିଟର ଇମିଡା କ୍ଲୋପ୍ରିଡ୍, 17.8% ଏସିଲ ଔଷଧ 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଝାଉଁଳ ରୋଗ ଦମନ ପାଇଁ ହେକ୍ଟର ପ୍ରତି 750 ଗ୍ରାମ କାର୍ବେଣ୍ଡାଜିମ୍ ଗଛର ମୂଳ ଅଂଶରେ ପ୍ରୟୋଗ କରନ୍ତୁ। ପତ୍ରଚିତା ରୋଗ ଦମନ ପାଇଁ ହେକ୍ଟର ପ୍ରତି 2000 ଗ୍ରାମ ମାଙ୍କୋଜେବ୍ ବା 500 ଗ୍ରାମ କାର୍ବେଣ୍ଡାଜିମ୍ ବା ଥାଇଓଫେନେଟ୍ ମିଥାଇଲ 500 ମିଲିଲିଟର 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। କଳଙ୍କି ରୋଗ ଦମନ ପାଇଁ ପ୍ରତି ଲିଟର ପାଣିରେ 0.5 ମିଲିଲିଟର ଡାଇଫେନୋକୋନାଜୋଲ କିମ୍ବା ଆଜିକ୍ସୋଷ୍ଟ୍ରୋବିନ୍ 2 ଗ୍ରାମକୁ 1 ଲିଟର ପାଣିରେ ମିଶାଇ ପତ୍ର ସିଞ୍ଚନ କରନ୍ତୁ। ଫୁଲସଢ଼ା ରୋଗ ଦମନ ପାଇଁ ପ୍ରତି ଲିଟର ପାଣିରେ 3 ଗ୍ରାମ କପର ଅକ୍ସିକ୍ଲୋରାଇଡ୍ ମିଶାଇ ସିଞ୍ଚନ କରନ୍ତୁ। ମୁଗ, ବିରି, ହରଡ଼ ଆଦି ଫସଲରେ ପତ୍ରକଟା ରୋଗ ପୋକ ଦମନ ପାଇଁ ହେକ୍ଟର ପ୍ରତି 25-30 କିଲୋଗ୍ରାମ କ୍ଲୋରୋପାଇରିଫସ୍ 1.5% ଗୁଣ୍ଡ ପ୍ରୟୋଗ କରନ୍ତୁ କିମ୍ବା 1 ଲିଟର ପ୍ରୋଫିନୋଫସ୍ କିମ୍ବା 1 ଲିଟର କ୍ୱିନାଲୋଫସ୍ ବା 500 ମିଲିଲିଟର ଇଣ୍ଡୋସ୍କା କାର୍ବ ହେକ୍ଟର ପ୍ରତି 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଧାନ ବିଲ ହିଡ଼ମାନଙ୍କରେ ବିରି ଓ ହରଡ଼ ଆଦି ବୁଣନ୍ତୁ। ମୁଗ, ବିରି, ହରଡ଼ ବୁଣା ହେବାର 3 ସପ୍ତାହ ବେଳକୁ କୋଡ଼ାଖସା କରି ଘାସ ବାଛି ଦିଅନ୍ତୁ କିମ୍ବା କୁଇଜାଲୋଫ ଇଥାଇଲ ହେକ୍ଟର ପ୍ରତି 1000 ମିଲିଲିଟର ଟାର୍ଗା ସୁପର 5% ତରଳ 500 ଲିଟର ପାଣିରେ ମିଶାଇ ସିଞ୍ଚନ କଲେ ଘାସ ଦମନ ହୋଇପାରିବ। ଜମିକୁ ନିଗିଡ଼ା ରଖନ୍ତୁ। ପତ୍ରଦାଗ ଓ ପତ୍ରପୋଡ଼ା ରୋଗ ପାଇଁ ମାଙ୍କୋଜେବ୍ ସହିତ କାର୍ବେଣ୍ଡାଜିମ୍ 1.5 ଗ୍ରାମ 1 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ।

ଶୁଣିଲେ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରସାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ବ୍ରହ୍ମପୁର ଶୁଣନ୍ତୁ ଆଜି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମର ସୂଚନା। ସକାଳ 7:25 ଶୁଣିପାରିବେ କାର୍ଯ୍ୟକ୍ରମ ବିବିଧା। ଉପସ୍ଥାପନାରେ ଅଛନ୍ତି ବ୍ରଜକିଶୋର ପାଢ଼ୀ। ସକାଳ 7:40 ଏବଂ 8:45 ପ୍ରସାର କରିବୁ କେତୋଟି ସୁଗମ ସଙ୍ଗୀତ। ସକାଳ 8:30 ଶୁଣିପାରିବେ କେତୋଟି ପୁରୁଣା ଓଡ଼ିଆ କଥାଚିତ୍ର ଗୀତ। ଦିନ 10:00 ପ୍ରସାର କରିବୁ ଆପଣଙ୍କ ପ୍ରିୟର ଫୋନ୍ ଇନ୍ କାର୍ଯ୍ୟକ୍ରମ କିଛି କଥା କିଛି ଗୀତ। ଉପସ୍ଥାପନାରେ ଅଛନ୍ତି ବନ୍ଦନା ମିଶ୍ର ଓ ସ୍ମିତାସ୍ମି ମହାପାତ୍ର। ଦିନ 11:00 ପ୍ରସାର କରିବୁ ଗୋଟିଏ ଓଡ଼ିଆ ଲୋକଗୀତ। ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ମହିଳା ମହଲ ଶୁଣିପାରିବେ ଦିନ 11:30। ଏଥିରେ ଉପସ୍ଥାପନାରେ ଅଛନ୍ତି ସ୍ମିତା ପଟ୍ଟନାୟକ। ଆଜି ଆପଣ ଏଠି ଶୁଣିପାରିବେ ଧୀର ବିଷର ଅନ୍ୟ ନାମ ହେଉଛି ଫାଷ୍ଟଫୁଡ଼। ଆଜିର ସାନ୍ଧ୍ୟ ଅଧିବେଶନରେ ଅପରାହ୍ନ 5:00 ଶୁଣିପାରିବେ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଅପରାହ୍ନ 5:30 ନାଟ୍ୟଧାରା କ୍ରମରେ ଶୁଣିପାରିବେ ପ୍ରହ୍ଲାଦ ନାଟକର ନବମ ଭାଗ। ସନ୍ଥ ତୁଳସୀଦାସଙ୍କ ବିରଚିତ ଶ୍ରୀ ରାମଚରିତ ମାନସର 36ତମ ଭାଗ ପ୍ରସ୍ତୁତ କରିବୁ ସନ୍ଧ୍ୟା 6:15 ଏବଂ ସନ୍ଧ୍ୟା 6:25 ଗୀତଟି କ୍ରମରେ ଶୁଣିପାରିବେ ଏକ ଦେଶାତ୍ମବୋଧକ ଗୀତ। ରାତି 8:15 ପ୍ରସ୍ତୁତ କରିବୁ କେତୋଟି ଓଡ଼ିଆ କଥାଚିତ୍ର ଗୀତ। ରାତି 7:30 ଶୁଣିପାରିବେ କୃଷକ ଭାଇ ଭଉଣୀମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ କିଷାନ ବାଣୀ। ଏଥିରେ ଉପସ୍ଥାପନାରେ ଅଛନ୍ତି ଧରିତ୍ରୀ ସାହୁ ଓ ଡକ୍ଟର ରାମକୃଷ୍ଣ ସାହୁ। ଏଥିରେ ଆଜି ଆପଣମାନେ ଜାଣିପାରିବେ ଖରାଦିନେ ଆମ୍ବ ଚାଷର ମହତ୍ତ୍ୱ ବିଷୟରେ। ରାତି 8:10 ପ୍ରସାର କରିବୁ କେତୋଟି ହିନ୍ଦୀ କଥାଚିତ୍ର ଗୀତ ଏବଂ ରାତି 10:00 ଶୁଣିପାରିବେ କାର୍ଯ୍ୟକ୍ରମ ଗୀତ ଗଜଲ। ଶ୍ରୋତାବନ୍ଧୁ, ଏହା ଥିଲା ଆଜି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମର ସୂଚନା। ପରେ ପରେ ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ, ଆମର ସ୍ୱାସ୍ଥ୍ୟ ଓ ଓଡ଼ିଆର ସମ୍ବାଦ। ରିଲେ କରି ପ୍ରସାର କରିଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଏହି ବିଜ୍ଞାପନ ବିରତି ପରେ

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଆୟୋଜନ ହେଉଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ
1: ଏବଂ 8:45 ପ୍ରସାର କରିବ କେତୋଟି ସୁଗମ ସଙ୍ଗୀତ। ସକାଳ 8:30 ଶୁଣିପାରିବେ କେତୋଟି ପୁରୁଣା ଓଡ଼ିଆ କଥାଚିତ୍ର ଗୀତ। ଦିନ 10:00 ପ୍ରସାର କରିବୁ ଆପଣଙ୍କ ପ୍ରିୟର ଫୋନ୍ ଇନ୍ କାର୍ଯ୍ୟକ୍ରମ କିଛି କଥା କିଛି ଗୀତ। ଉପସ୍ଥାପନାରେ ଅଛନ୍ତି ବନ୍ଦନା ମିଶ୍ର ଓ ସ୍ମିତାସିନୀ ମହାପାତ୍ର। ଦିନ 11:00 ପ୍ରସାର କରିବୁ ଗୋଟିଏ ଓଡ଼ିଆ ଲୋକଗୀତ। ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ମହିଳା ମହଲ ଶୁଣିପାରିବେ ଦିନ 11:30। ଏଥିରେ ଉପସ୍ଥାପନାରେ ଅଛନ୍ତି ସ୍ମିତା ପଟ୍ଟନାୟକ। ଆଜି
2: ପାର୍ଶ୍ୱମିକା ହେଇଛି, ସମସ୍ତେ ପ୍ରଭାବିତ ଅଛନ୍ତି, ସମସ୍ତଙ୍କୁ ଉତ୍ସାହ ପ୍ରେରଣା ମିଳିବ କାମ କରିବାର, ଆହୁରି ଦକ୍ଷତା ଯୋଗ୍ୟତା ସମସ୍ତ ଅଛି, ତାକୁ ଆହୁରି ବିନିଯୋଗ କରିବା ପାଇଁ ଚେଷ୍ଟା କରିବେ।
1: ଅପରାହ୍ନ 5:00 ଶୁଣିପାରିବେ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଅପରାହ୍ନ 5:30 ନାଟ୍ୟଧାର କ୍ରମରେ ଶୁଣିପାରିବେ ପ୍ରହଲ୍ଲାଦ ନାଟକର 9ମ ଭାଗ। ସନ୍ଥ ତୁଳସୀଦାସଙ୍କ ବିରଚିତ ଶ୍ରୀ ରାମଚରିତ ମାନସର 36ମ ଭାଗ ପ୍ରସାର କରିବୁ ସନ୍ଧ୍ୟା 6:15 ଏବଂ ସନ୍ଧ୍ୟା 6:25 ଗୀତଟି କ୍ରମରେ ଶୁଣିପାରିବେ ଏକ ଦେଶାତ୍ମବୋଧକ ଗୀତ। ରାତି 7:00 ରାତି 8:15 ପ୍ରସାର କରିବୁ କେତୋଟି ଓଡ଼ିଆ କଥାଚିତ୍ର ଗୀତ।
0: 2026 ସୁଦ୍ଧା ଓଡ଼ିଶା ନକ୍ସଲମୁକ୍ତ ହୋଇଥିବାରୁ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜ୍ୟ ପୁଲିସ୍କୁ ପ୍ରଶଂସା କରିବା ସହ ଅଭିନନ୍ଦନ ଜଣାଇଛନ୍ତି। ଗତ 2025 2026 ପର୍ଯ୍ୟନ୍ତ ରାଜ୍ୟରେ 27 ମାଓବାଦୀଙ୍କୁ ନିପାତ କରାଯାଇଥିବା ଶ୍ରୀ ପଣ୍ଡା କହିଛନ୍ତି। ରାଜ୍ୟ ବାହାରେ
1: ରାତି 8:00 ଏବଂ ରାତି 10:30 ପ୍ରସାର କରିବୁ କେତୋଟି ହିନ୍ଦୀ କଥାଚିତ୍ର ଗୀତ ଏବଂ ରାତି 10:00 ଶୁଣିପାରିବେ କାର୍ଯ୍ୟକ୍ରମ ଗୀତ ଗଜଲ। ଶ୍ରୋତାବନ୍ଧୁ, ଏହା ଥିଲା ଆଜି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମର ସୂଚନା। ପରେ ପରେ ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ, ଆମର ସ୍ୱାସ୍ଥ୍ୟ ଓ ଓଡ଼ିଆର ସମ୍ବାଦ। ରିଲେ କରି ପ୍ରସାର କରିଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଏହି ବିଜ୍ଞାପନ ବିରତି ପରେ।
0: ଆସନ୍ତା 25 ପର୍ଯ୍ୟନ୍ତ ଜିଲ୍ଲାର 21 ଜନଜାତି ବହୁଳ ଗ୍ରାମରେ ଏହା ଅଧୀନରେ ବିଭିନ୍ନ କାର୍ଯ୍ୟକ୍ରମ ଚାଲିବ। ସୁବର୍ଣ୍ଣପୁର ଜିଲ୍ଲାର ବୀର ମହାରାଜପୁର ବ୍ଲକର ବହଲପଦର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଜିଲ୍ଲା ମଙ୍ଗଳ ବିଭାଗ ପକ୍ଷରୁ ଜନଜାତୀୟ ଗାରିମା ଉତ୍ସବ 2026 ଶୁଭାରମ୍ଭ ହୋଇଛି। ଅତିରିକ୍ତ ଜିଲ୍ଲା

ଯାତ୍ରା ଆରମ୍ଭ କରିବ। ଏହି ଟ୍ରେନ୍ ବାରିପଦା, ବାଲେଶ୍ୱର, ସୋର, ଭଦ୍ରକ, ଯାଜପୁର ରୋଡ, କଟକ, ଭୁବନେଶ୍ୱର ଏବଂ ଖୋର୍ଦ୍ଧା ରୋଡ ଦେଇ ଯାତ୍ରା କରିବ। ନୂଆପଡ଼ା ଜିଲ୍ଲାରେ ଅଭିଯୋଗ ଶୁଣାଣି ଶିବିରରେ ଯୋଗ ଦେଉଥିବା ଅଧିକାରୀମାନଙ୍କୁ ମିଳିତ ଭାବେ ଯାତ୍ରା କରିବା ଲାଗି ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଇନ୍ଧନ ବ୍ୟବହାର କମ୍ କରିବା ଉଦ୍ଦେଶ୍ୟରେ

0: ଜଣାପଡ଼େ। ବର୍ତ୍ତମାନ ଜଳବାୟୁ ବା ତାପମାତ୍ରାକୁ ନେଇ ହିସାବ କଲେ ଉପକୂଳ ଓଡ଼ିଶାର ଜିଲ୍ଲାମାନଙ୍କରେ 5-6 ବା ଅତି ବେଶୀରେ 7-8 ଶତକଡ଼ା ପର୍ଯ୍ୟନ୍ତ ଇସନ୍ ଫିଲ୍ର ନର୍ମାଲ ବା ସାଧାରଣ ଅବସ୍ଥା, ଯାହା ରୋଗୀର ବିଶେଷ କିଛି କ୍ଷତି କରେ ନାହିଁ। 8-10 ଅଧିକ ହେଲେ ଇସନ୍ ଫୁଲିଆ ରୋଗୀର କ୍ଷତି ଘଟାଇଥାଏ। ମାତ୍ର ଉପକୂଳ ଜିଲ୍ଲା ଭିନ୍ନ, ଅନ୍ୟ ଜିଲ୍ଲାମାନଙ୍କରେ 0-3 ପର୍ଯ୍ୟନ୍ତ ନର୍ମାଲ ବା ସାଧାରଣ ଅବସ୍ଥା, ତାଠାରୁ ଅଧିକ ହେଲେ ଇସନ୍ ଫୁଲିଆ ବଢ଼ିଯାଇଛି ବୋଲି ବୁଝାଯାଏ। ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମିଗଲେ ଆମକୁ ବିଭିନ୍ନ ପ୍ରକାର ରୋଗ ଆକ୍ରମଣର ଶିକାର ହେବାକୁ ପଡ଼େ। ତେଣୁ ରୋଗର ଚିକିତ୍ସା ପୂର୍ବରୁ ଆମକୁ ରକ୍ତ ପରୀକ୍ଷା କରିବାକୁ ହେଲେ ପ୍ରଥମେ DC ପରୀକ୍ଷା କରାଇବା ଦରକାର। ଏବେ ଆସନ୍ତୁ ଜାଣିବା ଇସନ୍ ଫୁଲିଆ ଆମ ରକ୍ତରେ ରହିଲେ ଆମ ଶରୀରରେ କେଉଁ କେଉଁ ଲକ୍ଷଣ ଦେଖାଯାଏ ବା କେଉଁ କେଉଁ ରୋଗ ହେଲେ ଇସନ୍ ଫୁଲିଆ ଦେଖାଯାଏ। ଅଳ୍ପ ଅଳ୍ପ କାଶ ହେଲେ, ଅଣନିଶ୍ୱାସୀ ଲାଗିଲେ, ଦେହ ହାତ ଘୋଡ଼ାବିନ୍ଧା ହେଲେ, ଜ୍ୱର ଜ୍ୱର ଲାଗିଲେ, ଦେହ ହାତ କୁଣ୍ଡାଇ ହେଲେ, ମୁହଁ ହାତ ଗୋଡ଼ ଫୁଲିଲା ପରି ଦେଖାଦେଲେ, ମୁଣ୍ଡ ବିନ୍ଧିଲେ, ଆଖି ଅନେକ ଦିନ ଲାଲ ରହିଲେ, ଭୋର ଭୋର ଛିଙ୍କ ହେଲେ ଇସନ୍ ଫୁଲିଆ ଲକ୍ଷଣ ଥିବା ଜଣାପଡ଼େ। ଦେହରେ ପୁରୁଣା ଥଣ୍ଡା ଥିବା ଏବଂ ଫାଇଲେରିଆ ରୋଗୀଙ୍କ ଦେହରେ ଇସନ୍ ଫୁଲିଆ ଅଧିକ ଥାଏ। ଛାତିରେ କଫ ରହିଲେ, ଶ୍ୱାସ ବା ନିମୋନିଆ ଭଳି ରୋଗୀ ଦେହରେ ଇସନ୍ ଫୁଲିଆ ଅଧିକ ଥାଏ। କୌଣସି ଆଣ୍ଠୁଗଣ୍ଠି ଜନିତ ରୋଗ ଯଥା ରିମାଟିଜିମ୍ ଏବଂ ଅଷ୍ଟିଓଆଥ୍ରାଇଟିସ୍ ଭଳି ରୋଗ ଥିଲେ ଇସନ୍ ଫୁଲିଆ ଅଧିକ ଥାଏ। ରକ୍ତ କର୍କଟ, ଯକ୍ଷ୍ମା ବା ଟ୍ୟୁବରକୁଲୋସିସ୍ ଭଳି ରୋଗୀଙ୍କ ଦେହରେ ଏହା ଅଧିକ ମାତ୍ରାରେ ଥିବା ଜଣାଯାଏ। ଲିକୁମିଆ, ଟନ୍ସିଲାଇଟିସ୍, ମେନେଙ୍ଗାଇଟିସ୍, ଡିପ୍ଥିରିଆ, ମିଜିଲ୍, ସ୍ମଲ୍ପକ୍ସ, ଚିକେନ୍ ପକ୍ସ ହୋଇଥିବା ରୋଗୀଙ୍କ ରକ୍ତରେ ଇସନ୍ ଫୁଲିଆ ଅଧିକ ରହିଥିବା ଦେଖାଯାଏ। ପ୍ରଥମରୁ ଆଲୋଚନା କରାଯାଇଛି ଏହା ଏକ ରୋଗ ନୁହେଁ, ମାତ୍ର ରୋଗୀକୁ ଭଲ କରାଇବାରେ ବାଧକ ସୃଷ୍ଟି କରେ। ଏହିଭଳି ରୋଗୀ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ସେବନ କଲେ ଆରୋଗ୍ୟ ଲାଭ କରିପାରିବେ। ହୋମିଓପାଥି ଚିକିତ୍ସାରେ ଇସନ୍ ଫୁଲିଆର ଚିକିତ୍ସା ମଧ୍ୟ କରାଯାଇପାରେ। ହୋମିଓପାଥିର ବଡ଼ ବିଶେଷତ୍ୱ ହେଉଛି ଆମେ ରୋଗକୁ ଚିକିତ୍ସା ନ କରି ରୋଗର ଲକ୍ଷଣକୁ ଆଧାର କରି ଚିକିତ୍ସା କରିଥାଉ। ଜଣେ ରୋଗୀ ହୋମିଓପାଥିକ ଡାକ୍ତରଙ୍କ ପାଖରେ ତା'ର ରୋଗ ସମ୍ପର୍କରେ ନ କହି ତା'ର ଲକ୍ଷଣଗୁଡ଼ିକୁ ଯଦି ଠିକ୍ ଠିକ୍ ଭାବରେ କହିପାରିବ, ଅର୍ଥାତ୍ ମୁଁ ଗୋଟିଏ ଉଦାହରଣ ଦେଇ ଆପଣଙ୍କୁ କହୁଛି, ମୋତେ ବହୁତ ଶୋଷ ଲାଗୁଛି, ପ୍ରତି ଅଧଘଣ୍ଟା ବା 1 ଘଣ୍ଟା ଅନ୍ତରରେ ବହୁତ ପାଣି ପିଇବାକୁ ଇଚ୍ଛା ହେଉଛି, କିମ୍ବା ଶୋଷ ଆଦୌ ଲାଗୁନାହିଁ, କିମ୍ବା ମୋତେ ବହୁତ ଶୋଷ ଲାଗୁଛି କିନ୍ତୁ ପାଣି ପିଇବାକୁ ଇଚ୍ଛା ହେଉନି, ଏହିପରି ଭାବରେ କହିଲେ ଜଣେ ହୋମିଓପାଥି ଡାକ୍ତର ଆପଣଙ୍କୁ ସଠିକ୍ ଚିକିତ୍ସା କରାଇପାରିବେ। ହୋମିଓପାଥିର ଲକ୍ଷଣ ଅନୁସାରେ ଇସନ୍ ଫୁଲିଆ ପାଇଁ ଅନେକ ଔଷଧ ଯଥା ଆର୍ସେନିକ୍ ଆଲବମ୍, ନେଟ୍ରିମ୍ ସଲ୍ଫ, ନେଟ୍ରିମ୍ୟୁର, ବ୍ରାଇନିଆ, ବେଲାଡୁନା, ସଲ୍ଫର, ରଷ୍ଟକ୍ସ, ରୋଡୋଡେଣ୍ଡ୍ରମ୍, ତୁଜା, ଟ୍ୟୁବରକୁଲିନମ୍, ଜେଲସିମିୟମ୍, ଉସିମମ୍ ସେଙ୍କ୍ଟମ୍ ଇତ୍ୟାଦି ଔଷଧକୁ ଧାରାବାହିକ ବ୍ୟବହାର କରାଯାଇଥାଏ। ପୁରୁଣା ରୋଗ ଶରୀରରେ ଥିଲେ ଏହା ଭଲ ହେବା ପାଇଁ ଅନେକ ଦିନ ଲାଗିଥାଏ। ଡାକ୍ତରଙ୍କଠାରୁ ଔଷଧ ଖାଇଲେ ହୁଏତ ଅଳ୍ପ ଦିନରେ ଭଲ ଲାଗିପାରେ। ରୋଗୀ ଭାବନ୍ତି ମୋର ରୋଗ ଛାଡ଼ିଗଲା, ମାତ୍ର ରୋଗ ଛାଡ଼ିନଥାଏ। ଗୋଟିଏ ଗୋଟିଏ ରୋଗ 3-6 ମାସ ବା 6 ମାସରୁ ଅଧିକ ବା ବର୍ଷାଧିକ କାଳ ଔଷଧ ସେବନ କଲେ ଭଲ ହୋଇଥାଏ। ଆମକୁ ସେତେଦିନ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ସେବନ କରିବାକୁ ପଡ଼େ।
1: ଆମର ଶୁଣିଲି ଇସନୋଫିଲିଆ,

0: ଜାହାଜ ନିର୍ମାଣ, ସବୁଜ ପରିବର୍ତ୍ତନ, ନବୀକରଣୀୟ ଶକ୍ତି, ସ୍ୱାସ୍ଥ୍ୟ ପ୍ରଯୁକ୍ତିବିଦ୍ୟା, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଏବଂ ଷ୍ଟାର୍ଟଅପ୍ ଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକରେ ଭାରତରେ ବ୍ୟାପକ ନିବେଶ ସୁଯୋଗ ରହିଛି। ଏହାର ସୁଯୋଗ ନେବାକୁ ଶ୍ରୀ ମୋଦି ନରୱେ ବ୍ୟବସାୟୀ ଗୋଷ୍ଠୀଙ୍କୁ ଆହ୍ୱାନ ଦେଇଛନ୍ତି। ଭାରତର ମହତ୍ୱାକାଂକ୍ଷୀ ସବୁଜ ପରିବର୍ତ୍ତନ ଅଭିଯାନ ଉପରେ ଆଲୋକପାତ କରି ଶ୍ରୀ ମୋଦି ବର୍ଦ୍ଧିତ ଶକ୍ତି ଚାହିଦା, ଜଳବାୟୁ ପରିବର୍ତ୍ତନ, ନବୀକରଣୀୟ ଶକ୍ତି, ଗ୍ରିଡ୍ ଭିତ୍ତିଭୂମି ଏବଂ ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ରହିଥିବା ଗୁରୁତ୍ୱ ପ୍ରଦାନ କରିଛନ୍ତି। ଉଭୟ ଦେଶର ବ୍ୟାବସାୟିକ ସମ୍ପ୍ରଦାୟକୁ ନୂତନ ସହଭାଗିତା ଗଠନ କରିବା ଏବଂ ସହଯୋଗର ଉଦୀୟମାନ କ୍ଷେତ୍ର ଚିହ୍ନଟ କରି ଆର୍ଥିକ ସହଯୋଗକୁ ଅଧିକ ମଜବୁତ କରିବାକୁ ଶ୍ରୀ ମୋଦି ଅନୁରୋଧ କରିଛନ୍ତି।
1: चाहे वो अर्को का भारत के फूड सेक्टर में निवेश हो, इक्विनोर से भारत को एलपीजी और एलएनजी सप्लाई की बात हो, या यारा का भारत के फर्टिलाइजर क्षेत्र में योगदान। मुझे बहुत खुशी है कि आप में से कई सीईओ भारत के वाइब्रेंट गुजरात और अन्य इन्वेस्टर समिट में भी बड़े उत्साह के साथ हमेशा भाग लेते रहे हैं। अब हमें इस पार्टनरशिप को इसकी इंटेंसिटी बढ़ाकर इसे न्यू फ्रंटियर की ओर ले जाना चाहिए।
0: ସମ୍ମିଳନୀରେ 50 ଅଧିକ ବିଭିନ୍ନ କମ୍ପାନୀର କାର୍ଯ୍ୟନିର୍ବାହୀ ଅଧିକାରୀ, ନରୱେ ଏବଂ ଭାରତୀୟ ବ୍ୟବସାୟ ଗବେଷଣା କ୍ଷେତ୍ରର 250 ଅଧିକ ଅଂଶଗ୍ରହଣକାରୀ ଯୋଗ ଦେଇଥିଲେ। ଏହି ଅବସରରେ ଭାରତୀୟ ଏବଂ ନରୱେ କମ୍ପାନୀ ତଥା କେତେକ ପ୍ରତିଷ୍ଠାନ ମଧ୍ୟରେ ବ୍ୟାବସାୟିକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଆଜି କେନ୍ଦ୍ରୀୟ ଜୋନାଲ ପରିଷଦ ବୈଠକ ଅନୁଷ୍ଠିତ ହେବ। ଛତିଶଗଡ଼ ବସ୍ତର ଡିଭିଜନାଲ ମୁଖ୍ୟାଳୟ ଜଗଦଲପୁରଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଛତିଶଗଡ଼, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀଗଣ ଯୋଗଦେବେ। ଛତିଶଗଡ଼ ଗସ୍ତ ଅବସରରେ ଗତକାଲି ଶ୍ରୀ ଶାହା ବସ୍ତର ଜିଲ୍ଲାର ନେତାନାର ଗ୍ରାମରେ ଏକ ଜନସେବା କେନ୍ଦ୍ରର ଉଦ୍ଘାଟନ କରିଛନ୍ତି। ଶ୍ରୀ ଶାହା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 6 ଦଶନ୍ଧି ଧରି ନକ୍ସଲବାଦ ଯୋଗୁଁ ବସ୍ତରରେ ଆର୍ଥିକ, ସାମାଜିକ ଏବଂ ସାଂସ୍କୃତିକ କ୍ଷେତ୍ରରେ ହୋଇଥିବା କ୍ଷତିକୁ ଆଗାମୀ 5 ବର୍ଷ ମଧ୍ୟରେ ପୂରଣ କରାଯିବ। ଦେଶରେ ଜଳ ମେଟ୍ରୋ ସେବାର କାର୍ଯ୍ୟକାରିତା ନେଇ ନୂଆଦିଲ୍ଲୀଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜଳ ମେଟ୍ରୋ ସେବା ଆରମ୍ଭ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି। ଶ୍ରୀ ସୋନୱାଲ କହିଛନ୍ତି, ସରକାର 18 ସହରରେ ଜଳ ମେଟ୍ରୋ ସେବା ଆରମ୍ଭ କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଗୁଆହାଟୀରେ ଆରମ୍ଭ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଶ୍ରୀନଗର, ପାଟନା, ବାରାଣସୀ, ଅଯୋଧ୍ୟା ଏବଂ ପ୍ରୟାଗରାଜ ଆଦି ସହରଗୁଡ଼ିକୁ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ସାମିଲ କରିବାକୁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଶ୍ରୀ ସୋନୱାଲ କହିଛନ୍ତି। ଆସାମର ତେଜପୁର ଏବଂ ଦିବ୍ରୁଗଡ଼କୁ ଦ୍ୱିତୀୟ ପର୍ଯ୍ୟାୟରେ ସାମିଲ କରାଯିବ। ଆନ୍ତଃ ମନ୍ତ୍ରଣାଳୟ ପରାମର୍ଶ ଆଧାରରେ ଜାତୀୟ ଜଳ ମେଟ୍ରୋ ନୀତି 2026 ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ପକ୍ଷରୁ ଇତିମଧ୍ୟରେ ପ୍ରସ୍ତୁତ ହୋଇଛି। ଶ୍ରୀ ସୋନୱାଲ କହିଛନ୍ତି, ପ୍ରସ୍ତାବିତ ଜଳ ମେଟ୍ରୋ ବ୍ୟବସ୍ଥା

19 ଓଭରରେ 5 ୱିକେଟ୍ ବିନିମୟରେ ହାସଲ କରିପାରିଥିଲା। ଈଶାନ କିଶନ ଦଳ ପକ୍ଷରୁ ସର୍ବାଧିକ 70 ରନ୍ ସଂଗ୍ରହ କରିଥିଲେ। କିଶନଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ଏହି ବିଜୟ ସହ ସନ୍ରାଇଜର୍ସ ହାଇଦ୍ରାବାଦ 16 ପଏଣ୍ଟ ହାସଲ କରିଛି। ଚେନ୍ନାଇ ସୁପର କିଙ୍ଗସ୍ ମାତ୍ର 12 ପଏଣ୍ଟ ହାସଲ କରି ପ୍ଲେ ଅଫ୍ ପର୍ଯ୍ୟାୟରୁ ବାଦ ପଡ଼ିଛି। ଆଜି ରାଜସ୍ଥାନ ରୟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ଜୟପୁରଠାରେ ସନ୍ଧ୍ୟା 7:30 ଆରମ୍ଭ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଭାରତ ଓ ନରୱେ ମଧ୍ୟରେ ଦ୍ୱିପାକ୍ଷିକ ଆର୍ଥିକ କାରବାର ଏବଂ ନିବେଶ କ୍ଷେତ୍ର ବୃଦ୍ଧି ପାଇଛି କହିଲେ ପ୍ରଧାନମନ୍ତ୍ରୀ। ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ଛତିଶଗଡ଼ର ଜଗଦଲପୁରରେ ଅନୁଷ୍ଠିତ ହେବ କେନ୍ଦ୍ରୀୟ ଜୋନାଲ ପରିଷଦ ବୈଠକ। ଦେଶର 18 ସହରରେ ଜଳ ମେଟ୍ରୋ ସେବା ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇଛି ଯୋଜନା କହିଲେ ବନ୍ଦର ଜାହାଜ ଚଳାଚଳ ଜଳପଥ।

କଳାର କାରିଗରମାନେ ଏଥିପାଇଁ ଭଞ୍ଜରାଜା ଦରବାରରେ ସମ୍ମାନିତ ଓ ଉତ୍ସାହିତ ହେବା ସଙ୍ଗେ ସଙ୍ଗେ ପ୍ରୋତ୍ସାହନ ମଧ୍ୟ ପାଉଥିଲେ। ଭିତ୍ତିଚିତ୍ର ଅଙ୍କନ କରିବା ପାଇଁ ସ୍ଥାନ ନିରୂପଣ କରି ସାରିବା ପରେ ସେହି ସ୍ଥାନକୁ ମସୃଣ କରିବା ପାଇଁ କେତେକ ପ୍ରଣାଳୀ ଅବଲମ୍ବନ କରାଯାଏ। ପ୍ରାଚୀନ ଯୁଗରେ ପଥର ଚଟାଣକୁ ମସୃଣ କରି ସାରିବା ପରେ ସେଥିରେ ପ୍ରଥମେ ଚିତ୍ରିତ କରି ସେହି ସ୍ଥାନରେ ଖୋଦାଇ କରୁଥିଲେ କିମ୍ବା ଖୋଦାଇ କରି ତାପରେ ଚିତ୍ରିତ କରୁଥିଲେ। ପଥରରେ ଫାଟ ସୃଷ୍ଟି ହେଲେ କିମ୍ବା ପଥର ଯୋଡ଼ା

କରି ଦେଖାଯାଏ। ସେମାନେ ଅଧିକ ମସୃଣ ଓ ଦୀର୍ଘସ୍ଥାୟୀ ହେବା ପାଇଁ ଚୂନରେ ଚିକିଟା ମାଟି, ଗୋବର, ତେନ୍ତୁଳି ମଞ୍ଜିର ଅଠା ଇତ୍ୟାଦି ମିଶାଉଥିଲେ। ମସୃଣ ଉପରେ ଏକ ପତଳା ଲୁଗାର ଆସ୍ତରଣ ଦେଉଥିଲେ, ଯାହାଫଳରେ

କାନ୍ଥରେ ପ୍ରଲେପ ଦିଅନ୍ତି। ସେମାନେ କାନ୍ଥରେ ଏହାକୁ 2.5 ଇଞ୍ଚରୁ 3 ଇଞ୍ଚ ଯାଏ ପ୍ରଲେପ ଦେଇଥାନ୍ତି। କାନ୍ଥକୁ ଆହୁରି ଶକ୍ତି ସ୍ଥାୟୀ କରିବା ପାଇଁ ପୁଣି 1 ଇଞ୍ଚର ପ୍ରଲେପ ତହିଁ ଉପରେ ଦିଆଯାଏ। ବରପଲ୍ଲୀର ବାସୁଦେବ ମନ୍ଦିରରେ ଏପରି 2 ଥର ପ୍ରଲେପ ଦିଆଯାଇଛି। ଉପର ଅଂଶକୁ ସମତଳ କରିବା ପାଇଁ ଲୁହା ବା କାଠର କଣି ଏବଂ କାଠ ଦଣ୍ଡ ବ୍ୟବହାର କରାଯାଏ। ପ୍ରାଚୀନ ଯୁଗରେ ଏବଂ ମଧ୍ୟଯୁଗରେ ଏହି କଳା ସମ୍ବନ୍ଧୀୟ ଅନେକ ସଂସ୍କୃତ ପୁସ୍ତକମାନଙ୍କରେ ବର୍ଣ୍ଣନା କରାଯାଇଛି। ଯେଉଁଠାରେ ଚିତ୍ରିତ କରାଯିବ ସେହି ଜାଗାକୁ ବର୍ଗାକାର, ଆୟତାକାର ବା ଗୋଲାକାର କରି ଚିହ୍ନଟ କରାଯାଏ। ଏହାକୁ କୋଠି ବା ମଣ୍ଡଳ କହନ୍ତି। ପ୍ରାଚୀନ ଯୁଗର ଚିତ୍ରରେ ଏପରି ପ୍ରାୟ କରାଯାଇ ନଥାଏ। ବୁଗୁଡ଼ାର ବିରଞ୍ଚି ନାରାୟଣ ମନ୍ଦିରରେ ବର୍ଗାକାର ବା ଆୟତାକାର କରାଯାଇଛି, କିନ୍ତୁ ଉପରି ଭାଗରେ 2 କୋଣ ହେବା ପରିବର୍ତ୍ତେ 2-3 ଅର୍ଦ୍ଧ ବର୍ତ୍ତୁଳାକାର କୁଞ୍ଚ ଦ୍ୱାରା ବକ କରାଯାଇଛି ଏବଂ ମୋଟା ପ୍ରଲେପ ସାହାଯ୍ୟରେ ସୀମାରେଖା ନିର୍ଦ୍ଧାରଣ କରାଯାଇଛି। ମନ୍ଦିର ଗର୍ଭଗୃହ ଭିତର ପଟ ଶୋଭାବର୍ଦ୍ଧନ ପାଇଁ କୌଣସି ଚିତ୍ର ବା କାରୁକାର୍ଯ୍ୟ କରାଯାଏ ନାହିଁ। କେତେଗୁଡ଼ିଏ ମନ୍ଦିରରେ ଦ୍ୱାରଦେଶରେ ଶିଳାଲିପି ବା ତାମ୍ରଲିପି ଥିବା ଦେଖାଯାଏ। ମଧ୍ୟଯୁଗର ଶେଷ ଆଡ଼କୁ ଏସବୁରେ ପରିବର୍ତ୍ତନ ହୋଇଛି। ବରପଲ୍ଲୀର ବାସୁଦେବ ମନ୍ଦିର ଜଗମୋହନ ଭିତର ଦ୍ୱାରରେ ଶିଳାଲେଖ ଏବଂ କୃଷ୍ଣଭଞ୍ଜ ଓ ଲକ୍ଷ୍ମଣଭଞ୍ଜଙ୍କ ପ୍ରସ୍ତର ମୂର୍ତ୍ତି ଖୋଦିତ ହୋଇଛି। ଏହିପରି ଆଠଗଡ଼ର ଜଗନ୍ନାଥ ମନ୍ଦିରରେ ମଧ୍ୟ ଦେଖିବାକୁ ମିଳେ। ଶିଖରଭଞ୍ଜ ବିରଞ୍ଚି ନାରାୟଣ ମନ୍ଦିରରେ ଏଥିରେ କିଛିଟା ପରିବର୍ତ୍ତନ ଆଣିଛନ୍ତି। ସେ ଗର୍ଭଗୃହର ଭିତର କାନ୍ଥରେ ନିଜର ଭିତ୍ତିଚିତ୍ର ଅଙ୍କନ କରାଇଛନ୍ତି। ଏହି ଚିତ୍ରରେ ସେ ଯୋଡ଼ ହସ୍ତରେ ବିଗ୍ରହକୁ ପ୍ରଣାମ କଲା ପରି ଚିତ୍ର କରାଯାଇଛି। ତାଙ୍କର ଗୋଟିଏ ରାଜ କର୍ମଚାରୀ ହାତରେ ଥାଟ ଧରି ପଛରେ ଠିଆ ହୋଇଥିବା ଚିତ୍ର ଅଙ୍କନ କରାଯାଇଛି। ଭିତ୍ତିଚିତ୍ର ପାଇଁ ପ୍ରାଚୀନ ଯୁଗରେ ବିଭିନ୍ନ ପ୍ରକାର ରଙ୍ଗ ବ୍ୟବହାର କରୁଥିଲେ। ଭିତ୍ତିଚିତ୍ରରେ ସାଧାରଣତଃ 6 ପ୍ରକାର ରଙ୍ଗ ବ୍ୟବହାର କରାଯାଏ। ସେଗୁଡ଼ିକ ହେଲା ହଳଦିଆ ଗେରୁ, ଭାରତୀୟ ଲାଲ, ଆରତି କଳା, ଶାଗୁଆ, ଦୀପ କଳା ଏବଂ ଧଳା। ଅନ୍ୟାନ୍ୟ ମନ୍ଦିରମାନଙ୍କରେ ଜଗମୋହନର ଭିତର ପାଖରେ ଭିତ୍ତିଚିତ୍ର ଅଙ୍କିତ ହୋଇଥିବା ଦେଖିବାକୁ ମିଳେ, କିନ୍ତୁ ବିରଞ୍ଚି ନାରାୟଣ ମନ୍ଦିରରେ ମନ୍ଦିରର ବାହ୍ୟ ପାର୍ଶ୍ୱରୁ କାନ୍ଥକୁ ଭିତ୍ତିଚିତ୍ର ଅଙ୍କିତ କରିବା ପାଇଁ ଓ ଏଥିପାଇଁ ଏହା ନିଶ୍ଚିତ କରାଯାଇଛି। ଏଥିଦ୍ୱାରା କୌଣସି ପ୍ରସ୍ତର କାରୁକାର୍ଯ୍ୟ କାନ୍ଥରେ ନାହିଁ। ଅନ୍ୟ ଦୃଷ୍ଟିରୁ ଭିତ୍ତିଚିତ୍ର ବାହ୍ୟ ସୌନ୍ଦର୍ଯ୍ୟର ଶୋଭାବର୍ଦ୍ଧନ କରୁଥିଲେ ମଧ୍ୟ ବାୟୁର ଜଳୀୟ ଅଂଶ, ଲୋକମାନଙ୍କର ଅଙ୍ଗସ୍ପର୍ଶ, ସୂର୍ଯ୍ୟକିରଣ, ଧୂଳିକଣା ଏବଂ ଧୂଆଁର ସଂସ୍ପର୍ଶରେ ଆସି ଏବଂ ଉଚିତ ରକ୍ଷଣାବେକ୍ଷଣର ଅଭାବ ଯୋଗୁଁ ଆଜି ଏ ରଙ୍ଗଗୁଡ଼ିକ ବର୍ଣ୍ଣହୀନ ହୋଇପଡ଼ିଛି। ଶିଖରଭଞ୍ଜ ତାଙ୍କ ରାଜତ୍ୱର ସ୍ୱଳ୍ପ ସମୟ ମଧ୍ୟରେ ଘୁମସରରେ ପ୍ରାୟ 250ରୁ ଅଧିକ ମନ୍ଦିର ପ୍ରତିଷ୍ଠା କରାଇପାରିଥିଲେ। ବିରଞ୍ଚି ନାରାୟଣ ମନ୍ଦିର ସେ ସବୁ ମନ୍ଦିର ମଧ୍ୟରେ ସବୁଠାରୁ ଉତ୍କୃଷ୍ଟତର। ଶ୍ରୀକୃଷ୍ଣ ଶିଖରଭଞ୍ଜ ଭାରତର ଅନ୍ୟାନ୍ୟ ମନ୍ଦିରକୁ ପର୍ଯ୍ୟବେକ୍ଷଣ କରି ସେଥିରେ ଥିବା ଭୁଲକୁ ଏହି ମନ୍ଦିରରେ ପରିମାର୍ଜିତ କରିବାକୁ ଚେଷ୍ଟା କରିଛନ୍ତି। ଏହି ମନ୍ଦିରର ଭିତ୍ତିଚିତ୍ରକୁ 3 ଭାଗରେ ବିଭକ୍ତ କରାଯାଇପାରେ, ବିଧଚିତ୍ର, ଅବିଧ ଚିତ୍ର ଏବଂ ରେଖଚିତ୍ର। କୌଣସି ଜୀବନ ବୃତ୍ତାନ୍ତ, ପୌରାଣିକ ଗାଥା ଇତ୍ୟାଦିର ରୂପାୟନକୁ ବିଧଚିତ୍ର କୁହାଯାଏ। ଅବିଧ ଚିତ୍ରରେ କୌଣସି ପୌରାଣିକ, ଧାର୍ମିକ ଦେବଦେବୀଙ୍କ ମୂର୍ତ୍ତି ଅଙ୍କନ କରାଯାଇଥାଏ। ରେଖଚିତ୍ରରେ ରେଖା ଦ୍ୱାରା ସ୍ଥାନ, ପୀଠ, ପୋଖରୀ ଇତ୍ୟାଦିକୁ ନକ୍ସା ଆକାରରେ

0: ଭାବରେ ଚିତ୍ରିତ କରିଛନ୍ତି। ସମାଜକୁ କ୍ଷଣିକ ବାସନା ବା କାମନାର ଉର୍ଦ୍ଧ୍ୱକୁ ରହିବା ପାଇଁ ଚେତାବନୀ ଦେଇ ରାମଚନ୍ଦ୍ରଙ୍କ ମାଧ୍ୟମରେ ସ୍ୱକୀୟ ପ୍ରୀତିର ଆଦର୍ଶକୁ ଏଠାରେ ଚିତ୍ରିତ କରାଯାଇଛି। କୃଷ୍ଣ ଚରିତ୍ରରେ କୃଷ୍ଣଙ୍କ ଲାଳିତ୍ୟ ରୂପକୁ ଅତି ପୁଙ୍ଖାନୁପୁଙ୍ଖ ଭାବରେ ଚିତ୍ରିତ କରାଯାଇଛି। ତାଙ୍କର ବେଶ, ଅଳଙ୍କାର, ଭଙ୍ଗୀ, ତ୍ରିବାଙ୍କ ଚାହାଣି, ମୟୂର ପୁଚ୍ଛରେ ଶୋଭିତ ମୁକୁଟ, ବଂଶୀ ଧାରଣ କଲା ପରି ହସ୍ତଭଙ୍ଗୀ ଇତ୍ୟାଦି କୃଷ୍ଣଙ୍କୁ ଅତି ସୁନ୍ଦର ଭାବରେ ଜୀବନ୍ତ କରାଯାଇପାରିଛି। ସେହିପରି ରାଧାଙ୍କୁ ବିଶ୍ୱମୋହିନୀ ରୂପରେ ସଜାଇବାକୁ ଯାଇ ତାଙ୍କର ଅବୟବ, ନିତମ୍ବ, ସ୍ତନ, ଅଳଙ୍କାର ଏବଂ ଅଙ୍ଗକୁ ଏପରି ଚିତ୍ରିତ କରାଯାଇଛି ଯେପରି ସେ କୃଷ୍ଣଙ୍କୁ ଅତି ଆବେଗ ଭରା ହୋଇ ପ୍ରେମ ଭିକ୍ଷା କରୁଛନ୍ତି। ଅନେକ ସଖୀ ବା ଗୋପୀ, ପ୍ରକୃତି, ପଶୁପକ୍ଷୀ ଇତ୍ୟାଦିଙ୍କର ଚିତ୍ର, ବିଭିନ୍ନ ଦୈତ୍ୟମାନଙ୍କୁ ବଦ୍ଧ କରୁଥିବାର ଚିତ୍ର ଅତି ନିଖୁଣ ଭାବରେ ଚିତ୍ରିତ କରାଯାଇଛି। ଏଠାରେ କୃଷ୍ଣଙ୍କ ସହ ଗୋପାଙ୍ଗନାମାନଙ୍କ ପ୍ରେମଲୀଳାରେ ପରକୀୟା ପ୍ରୀତି ସ୍ପଷ୍ଟ ହୋଇଥିଲେ ମଧ୍ୟ ଗୋପୀ ପ୍ରେମରେ ଭକ୍ତି ବା ପରମାତ୍ମାଙ୍କ ଠାରେ ଜୀବାତ୍ମାର ସମର୍ପଣ ଭାବ ଚିତ୍ରରୁ ସହଜରେ ଜାଣି ହେଉଛି। ଚିତ୍ରକାରଙ୍କ ଦୃଷ୍ଟିରେ ରାସକ୍ରୀଡ଼ା ରମଣ ନୁହେଁ, ବରଂ ଏହା ମୁକ୍ତି ପ୍ରୟାସୀ। ଏଥିରେ କୌଣସି ଚିତ୍ରରେ ଅଶ୍ଳୀଳତାକୁ ସ୍ଥାନ ଦିଆଯାଇ ନାହିଁ। ଅନ୍ୟ ଦିଗରେ ଉପେନ୍ଦ୍ର ଭଞ୍ଜଙ୍କ ଦାର୍ଶନିକ ଚିନ୍ତାଧାରାରେ ପ୍ରଭାବିତ ହୋଇ ନାୟିକାକୁ ପାଇବାର ଯୋଗ୍ୟତା ନାହିଁ ବୋଲି ଚିନ୍ତା କରି ଏଠାରେ କୃଷ୍ଣଙ୍କୁ କଳା ରଙ୍ଗରେ ଚିତ୍ରିତ କରାଯାଇଛି। ରେଖଭିତ୍ତି ଚିତ୍ରରେ ଶ୍ରୀକର ଭଞ୍ଜଙ୍କର ଅଶେଷ ପାରଙ୍ଗମ ଥିଲା। ହିନ୍ଦୁମାନଙ୍କ ଠାରୁ ଜଗନ୍ନାଥ ସଂସ୍କୃତିକୁ ବଞ୍ଚାଇବାକୁ ଯାଇ ଏବଂ ଜଗନ୍ନାଥଙ୍କୁ ବିଶ୍ୱବିଦିତ କରିବା ପାଇଁ ସେ ଶ୍ରୀକ୍ଷେତ୍ରର ପୁନଃନକ୍ସା ଏହି ଭିତ୍ତିଚିତ୍ର ସାହାଯ୍ୟରେ ଅଙ୍କିତ କରିଛନ୍ତି। ଏହାକୁ ଦେଖି ଯେକୌଣସି ବ୍ୟକ୍ତି ଅତି ସହଜରେ ଶ୍ରୀକ୍ଷେତ୍ରର ପ୍ରତ୍ୟେକ ମନ୍ଦିର, ରାସ୍ତା, ପୋଖରୀ, ବାସଗୃହ ଇତ୍ୟାଦିର ଅବସ୍ଥାକୁ ନିରୂପଣ କରିପାରିବ। ପ୍ରାଚୀନ ଯୁଗରେ ଜ୍ୟାମିତିକ ରେଖଚିତ୍ର ପଥର ବା ଗୁମ୍ଫାମାନଙ୍କରେ କରାଯାଇଥିଲା। ସେମାନେ ସୂର୍ଯ୍ୟ, ଚନ୍ଦ୍ର, ବୃତ୍ତ, ବର୍ଗାକାର, ଆୟତାକାର ଇତ୍ୟାଦି ବା ମଣିଷ ବା ପଶୁ ଇତ୍ୟାଦିର ଚିତ୍ର ରେଖା ଭଳି ଟାଣି କରୁଥିଲେ। ରେଖ ଭିତ୍ତିଚିତ୍ର ଇତିହାସ କ୍ଷେତ୍ରରେ ଶ୍ରୀକର ଭଞ୍ଜଙ୍କର ଶ୍ରୀକ୍ଷେତ୍ର ଭିତ୍ତି ନକ୍ସା ସର୍ବପ୍ରଥମ ଓ ଉତ୍କୃଷ୍ଟତର। ଏଥିରୁ ତାଙ୍କର ଗାଣିତିକ ବିଦ୍ୟାରେ ପାଣ୍ଡିତ୍ୟ ଓ ଆଧିପତ୍ୟକୁ ପ୍ରକାଶ କରୁଛି। ତାଙ୍କ ପୂର୍ବରୁ ଭିତ୍ତି ନକ୍ସା ଚିତ୍ର ଅଙ୍କନ ହୋଇଥିବା ଦୃଷ୍ଟାନ୍ତ ଓଡ଼ିଶାର କେଉଁଠାରେ ଦେଖିବାକୁ ମିଳେ ନାହିଁ। କାବ୍ୟଚିତ୍ର ଇତ୍ୟାଦିକୁ ତାଳପତ୍ରରେ ଲେଖା ଯାଉଥିଲା। ସେହି ପଟ୍ଟଚିତ୍ରର ପ୍ରଭାବରେ ଶିକର ଭଞ୍ଜ ଭିତ୍ତିଚିତ୍ରରେ 1.5 ଫୁଟ ଚଉଡ଼ାରେ କ୍ରମାନୁଯାୟୀ ଧାଡ଼ି ଧାଡ଼ି କରି ପୌରାଣିକ ଗାଥାକୁ ଗୋଟିଏ ଗୋଟିଏ କୋଠିରେ ବିଶ୍ଳେଷଣ କରି ଆଗକୁ ବଢ଼ାଇବାକୁ ଚେଷ୍ଟା କରିଛନ୍ତି। ଅଭିନୟ ଚିତ୍ରକୁ ଆଧାର କରି ସେ ବିଷ୍ଣୁଙ୍କର 10 ଅବତାରକୁ ଅତି ସୁନ୍ଦର ଭାବେ ଚିତ୍ରିତ କରିଛନ୍ତି। 10 ଅବତାର ଚିତ୍ରକୁ ଦେଖିଲେ ଯେକୌଣସି ବ୍ୟକ୍ତି ସହଜରେ ଚିତ୍ରକାରର ଦକ୍ଷତାକୁ ସହଜରେ ଅନୁମାନ କରିପାରିବ। ଏସବୁ ଭିତ୍ତିଚିତ୍ରକୁ ଦେଖିଲେ ସ୍ପଷ୍ଟ ଅନୁମାନ କରିହୁଏ ଯେ ଶିକର ଭଞ୍ଜ ଉପେନ୍ଦ୍ର ଭଞ୍ଜଙ୍କର କାବ୍ୟ ଦ୍ୱାରା ପ୍ରଭାବିତ ହୋଇଛନ୍ତି।
1: हर घर में कई कहानियाँ होती हैं, कुछ पुरानी यादें, कुछ नए लम्हे। हर दीवार, हर कोना दास्तां बयां करता है
2: और इन पलों की मजबूत

0: ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ଶୁଣିଲେ କେତୋଟି ସୁଗମ ସଙ୍ଗୀତ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ। ଆକାଶବାଣୀ ବ୍ରହ୍ମପୁର ସମୟ ଷ୍ଟୁଡ଼ିଓ ଘଡ଼ିରେ ବର୍ତ୍ତମାନ ସକାଳ 8:45 ପ୍ରସ୍ତୁତ କରୁଛୁ କେତୋଟି ଓଡ଼ିଆ ସୁଗମ ସଙ୍ଗୀତ। ପ୍ରଥମ ଗୀତଟି ଗାଇଛନ୍ତି ଦେବାଶିଷ ମହାପାତ୍ର, ଗୀତ ରଚନା ନିଜାମ।

ଶୁଣିଲେ କେତୋଟି ସୁଗମ ସଙ୍ଗୀତ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ। ଆକାଶବାଣୀ ବ୍ରହ୍ମପୁର, ସମୟ ବର୍ତ୍ତମାନ ସକାଳ 9 ବାଜିବାକୁ ଯାଉଛି। ଶୁଣନ୍ତୁ ବିବିଧ ଭାରତୀ କାର୍ଯ୍ୟକ୍ରମ ପ୍ରସାର କରୁଥିବା ମୁମ୍ବାଇର ବିବିଧ ଭାରତୀ କେନ୍ଦ୍ରରୁ କିଛି ସମୟ ମଧ୍ୟରେ।

0: ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ, ରିଲେରେ ପ୍ରସାର କଲୁ ମୁମ୍ବାଇର ବିବିଧ ଭାରତୀ କେନ୍ଦ୍ରରୁ। ଆକାଶବାଣୀ ବ୍ରହ୍ମପୁର ସମୟ ଷ୍ଟୁଡିଓ ଘଡ଼ିରେ ବର୍ତ୍ତମାନ ଦିନ 10ଟା। ପ୍ରସ୍ତୁତ କରୁଛୁ ଆପଣଙ୍କ ପ୍ରିୟର ଫୋନ୍ ଇନ୍ କାର୍ଯ୍ୟକ୍ରମ କିଛି କଥା କିଛି ଗୀତ। କାର୍ଯ୍ୟକ୍ରମ ପୂର୍ବରୁ ନେବା ଏକ ଛୋଟ ବିରତି।
1: ମୁଁ ଅଫିସ ଯାଉଛି।
2: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦେବ।
1: ବାପରେ, ଏତେ ଟଙ୍କା?
2: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଲ୍ ବଞ୍ଚିବ।
1: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
2: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
3: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନା କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
4: ଭିଡିଓ ଲାଇକ୍ କରିବା ପାଇଁ ଟଙ୍କା ମିଳିବ, ସୋ ଇଜି।
5: ଫସିଲା
6: ଅଜଣା ଲେସ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ
7: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
8: କଣ ରିମା, ଘରେ ସୋଲାର ଲଗେଇଦେଲ?
9: ହଁ ମୋ ବାପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ। ଚିନ୍ତା ନାହିଁ ମାନେ ହଁ ବାପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
8: ସତରେ? ଖାଲି ସେତିକି ନୁହଁ ବା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
3: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
0: ବିରତି ପରେ ସ୍ୱାଗତ କରୁଛୁ ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରକୁ। ଶୁଣନ୍ତୁ ଆପଣଙ୍କ ପ୍ରିୟର ଫୋନ୍ ଇନ୍ କାର୍ଯ୍ୟକ୍ରମ କିଛି କଥା କିଛି ଗୀତ। ଏଥିରେ ଉପସ୍ଥାପନାରେ ଅଛନ୍ତି ବନ୍ଦନା ମିଶ୍ର ଏବଂ ସ୍ମିତା ସ୍ୱିନୀ ମହାପାତ୍ର।
10: ଶୁଣ ମୋ ଉଷା ମାଉସୀ ଭଉଣୀ ଭାଇ, ସର୍ବେ ଆସ କଥା ଗୀତ ଶୁଣିବା ପାଇଁ। ଫୋନ ହେଉ କି ହେଉ ବା ମୋ ବାଇରି, ଏ ଫୋନ ହେଉ କି ହେଉ ବା ମୋ ବାଇରି, ନିଜେ ଶୁଣନ୍ତୁ କି ଶୁଣୁଥାନ୍ତୁ ଫ୍ୟାମିଲି, କଥା ହେଲେ ବାଣ୍ଟିବେ ନିଜ ସୁଖ ଦୁଃଖ।

0: ଆଖିକୁ ଏମିତି ସୁନ୍ଦର ଦୁଷେ ଲାଲ ଲାଲ, ଖାଇବାକୁ ସେମିତି ଭଲ ଲାଗେ, ସେ ଫଳଟି ହେଉଛି ତରଭୁଜ।
1: ଏଇ ଖରାଦିନ ଦେଖିକି ତମକୁ ତରଭୁଜ କଥା ମନେ ପଡ଼ୁଛି।
0: ହଁ ବା,
1: କିନ୍ତୁ ଏଇ ଖରାଦିନ କଥା ଭାବିଲା ବେଳକୁ ମୋ ମନକୁ ଆସେ ଗୋଟିଏ ନା, ଫଳମାନଙ୍କ ରାଜା ଆମ୍ବ।
0: ଆମ୍ବ କ'ଣ ଖାଲି ମିଠା, ଖଟା ବି ରହିଛି।
1: ହଁ, ଯେମିତି ଆମର ସମ୍ପର୍କ, କେତେବେଳେ ମିଠା ତ କେତେବେଳେ ଖଟା।
0: ଆଉ ସେଇ ଖଟା ମିଠା ସମ୍ପର୍କକୁ

ସଭି ଶ୍ରୋତାଙ୍କ କାନେ ମୁଁ ତୁମ ସୁଖ ଦୁଃଖର ସାଥୀ ଖରା ବର୍ଷା ବନ୍ୟା ବାତ୍ୟା ସୂଚନା ଦିଏ ଭଜନ ଜଣାଣ ସଙ୍ଗୀତ ଶୁଣାଏ ସଭି ଶ୍ରୋତାଙ୍କୁ ମୋହେ ଦାସ କାଠିଆ ପାଲା ପୁଣି ନାଟକ ଶୁଣାଏ ଓଡ଼ିଶାର ବର ପୁତ୍ର ମାନଙ୍କ କେତେ ଗାଥା ସେ କହେ ଯିଏ ତାକୁ କରେ।

0: ବନ୍ଧନ ରହିଥାଉ ଯୁଗ ଯୁଗର।
1: ବଢିଆ ହେଇଛି ନାରାୟଣ ଭାଇ, ପ୍ରକୃତରେ ଜଣେ ରେଡିଓ ଲଭର ଭଳି ଆପଣ ଲେଖିଛନ୍ତି ଗୀତଟିକୁ।
2: ମାନେ ସବୁକିଛି ବର୍ଣ୍ଣନା କରିଦେଇଛନ୍ତି ନାରାୟଣ ଭାଇ,
1: ଆଉ ଖାଲି ଲେଖି ନାହାନ୍ତି, ବହୁତ ସୁନ୍ଦର ସ୍ୱରରେ ଗାଇଲେ ବି। ଏଥର କୁହନ୍ତୁ କଣ ଗୀତ ଶୁଣିବୁ?
0: ମତେ ଶୁଣେବେ ଏକ ଦୁଜେ କି ଲେ ଫିଲ୍ମର ଗୀତ ହେଲା ମେରେ ଜୀବନ ସାଥି ପ୍ୟାର କିଏ ଯା ଜବାନୀ ଦିବାନୀ ଖୁବସୁରତ ସିଦ୍ଧି ପଡ଼ସନ ସତ୍ୟମ ଶିବମ ସୁନ୍ଦରମ ସତ୍ୟମ ଶିବମ ସୁନ୍ଦରମ। ଏ ଗୀତଟା
1: ନିଶ୍ଚିତ ଆମେ ଏଇ ଗୀତଟି ଆପଣଙ୍କୁ ଶୁଣି ଦଉଛୁ।
0: ରହୁଛୁ, ନମସ୍କାର।
1: ନମସ୍କାର।

0: சிவன் சத்தம் சிவம் சுந்தரம்.
1: ହ୍ୟାଲୋ
2: ହଁ ଅଞ୍ଚଳ କହୁଛି ମ୍ୟାଡମ୍,
1: ନମସ୍କାର ଆଜ୍ଞା। କିଛି କଥା କିଛି ଗୀତକୁ ଆମେ ଆପଣଙ୍କୁ ସ୍ୱାଗତ କରୁଛୁ। କେମିତି ଅଛନ୍ତି ଅନ୍ତର୍ଯ୍ୟାମୀ ଭାଇ? ଆଉ ଆପଣଙ୍କର ଟ୍ୟୁସନ କେମିତି ଚାଲିଛି? ଆଉ କୁହନ୍ତୁ କଣ ଗୀତ ଶୁଣିବେ? ଆଚ୍ଛା, ମୁକଦ୍ଦର କା ସିକନ୍ଦର। ଆଜ୍ଞା, ବହୁତ ସୁନ୍ଦର ଗୀତଟି। ଆଉ ହଁ, ନିଶ୍ଚିତ ରୂପେ। ହଉ ଠିକ ଅଛି। ହଁ ବଢିଆ। ଆପଣ କେମିତି ଅଛନ୍ତି କୁହନ୍ତୁ, ଆପଣଙ୍କ ବିଷୟରେ କୁହନ୍ତୁ। ଆପଣଙ୍କ ପୁଅ ରିଜଲ୍ଟ ବାହାରିଲା? ମୁଁ ଭାବିଲି ଟ୍ୟୁସନ ପିଲାଙ୍କୁ ବୋଲି। ହଁ, ହେଲେ ସେ କେମିତି କରିଛନ୍ତି, ଏତେ ପରସେଣ୍ଟେଜ ରଖିଛନ୍ତି? ଆପଣଙ୍କୁ ବହୁତ ବହୁତ ଅଭିନନ୍ଦନ। ଆପଣଙ୍କ ଝିଅଙ୍କୁ ବି ବହୁତ ବହୁତ ଅଭିନନ୍ଦନ। ତାହେଲେ ଆପଣ ଆମକୁ ମିଠା ଦେବେ ଆଉ? ହଉ, ଏଇ ଖୁସିରେ ଆମେ ଆପଣଙ୍କ ପସନ୍ଦର ଗୀତଟି ଆପଣଙ୍କୁ ଶୁଣେଇ ଦଉଛୁ।
2: ହଉ, ଧନ୍ୟବାଦ,
1: ରହିଲୁ, ନମସ୍କାର।

0: ହ୍ୟାଲୋ,
1: ହ୍ୟାଲୋ,
0: ହଁ ହ୍ୟାଲୋ, କିଏ କହୁଥିଲେ?
1: ମୁଁ ଅଭିଲିପ୍ସା ପାଣିଗ୍ରାହୀ କହୁଛି।
0: ଅଭିଲିପ୍ସା, ଆମ କାର୍ଯ୍ୟକ୍ରମକୁ ତମକୁ ବହୁତ ବହୁତ ସ୍ୱାଗତ।
1: ହଁ,
0: କୋଉଠୁ କହୁଥିଲ?
1: ମୁଁ ଏବେ ଆଇଆର ଗାଁକୁ ପଳେଇ ଆସିଛି,
0: ଆଇହର ଗାଁଟା କୋଉଠି?
1: ଗଜପତି ଡିଷ୍ଟ୍ରିକ୍ଟ ତାରା ଦେଇକି।
0: ଆରୁ ଉଦୟଗିରିରୁ। ଅଭିଲିପ୍ସା, ଆଉ କେମିତି ଅଛ?
1: ବହୁତ ବଢ଼ିଆ ଅଛି, ତମେ?
0: ଆମେ ବି ବହୁତ ବଢ଼ିଆ ଅଛୁ। ଆଉ ଘରେ ସବୁ କେମିତି ଅଛନ୍ତି ତମର?
1: ଘରେ ବି ସବୁ ଭଲ ଅଛନ୍ତି।
0: ଆଉ ଆଇ ଘରେ କୋଉଠି କୋଉଠି ସବୁ ବୁଲିବାକୁ ଯାଇଛୁ ଆର ଉଦୟଗିରିରେ କହିଲ?
1: ନାଇଁ, କାଲି ତ ଆସିଲି, ଯିବି କୁଆଡେ କୁଆଡେ।
0: ଯିବ ନାଇଁ ମାନେ ପ୍ଲାନିଂ ହେଇଯାଇଛି ତାହେଲେ?
1: ହଁ,
0: ହଁ। ଅଭିପ୍ସାଙ୍କର ଗୀତ ପ୍ରାକ୍ଟିସ୍ କେମିତି ଚାଲିଛି?
1: ନାଇଁ, ମୁଁ ବି ବନ୍ଦ କରିଦେଇଛି।
0: କାହିଁକି ନା ଆଇ ଘରକୁ ବୁଲିବାକୁ ଆସିଯାଇଛ? ହଁ,
1: ହଁ,
0: ଆଇ ଘରକୁ ଆସିବେ, ଅପା ବୁଲାବୁଲି କରିବୁ, ଅଭିଲିପ୍ସା ବୁଲିବେ, ଖାଇବେ, ଆଉ ଗୀତ କେତେବେଳେ ଶିଖିବେ?
2: ଆଇ ଘରେ ରହିବାର ମଜାଟା ନେବେ ନା।
0: ହଁ ହଁ,
2: କୁହ ଅଭିଲିପ୍ସା, ଆଜି ଆମେ କ'ଣ ଗୀତ ଶୁଣେଇବୁ?
1: ଆକାଂକ୍ଷା ପଣ୍ଡା, ସିଏ କଥା ହବ।
2: ଆଚ୍ଛା, ମାନେ ଦୁଇ ଭଉଣୀ ମିଶିକି ଅଛ?
1: ହ୍ୟାଲୋ,
2: ହଁ ଆକାଂକ୍ଷା, ଭଲ ଅଛ?
1: ହଁ, ଭଲ ଅଛି, ଆପଣ କେମିତି ଅଛନ୍ତି?
2: ବଢିଆ ଅଛୁ। ତମ ଭଉଣୀ ତମ ପାଖରେ ପହଞ୍ଚି ଗଲେ କେମିତି ଲାଗୁଛି?
1: ଭଲ ଲାଗୁଛି।
2: ଝଗଡ଼ା ଟିକେ ଟିକେ ହୁଏ ନା ନାହିଁ?
1: ହଁ,
0: କୋଉ କାରଣକୁ ନେଇ ଝଗଡ଼ା ହୁଏ?
1: ଏମିତି ଛୋଟ ଛୋଟ ଜିନିଷରେ।
0: ତାପରେ ଅଥରେ ମିଶିଯାଅ ନା।
1: ହଁ,
2: ଆଚ୍ଛା, ତମ ଦୁଇ ଜଣ ଯାକ ମିଶିଲେ କୋଉ କାମଟା କରିବାକୁ ବେଶୀ ଭଲ ଲାଗେ?
1: ଖେଳିବାକୁ।
2: କଣ ଖେଳୁଛ?
1: ଯାହା ବି।
2: ଆଚ୍ଛା ହଉ, ଏବେ କୁହ ତୁମେ ଦୁଇ ଜଣ ଯାକ ମିଶିକି କୋଉ ଗୀତ ଶୁଣିବ?
1: ଆମେ ଦୁଇ ଜଣ ମିଶିକି ନୀଳ ନୀଳ ଅମ୍ବର ଗୀତ ଶୁଣିବାକୁ ଚାହିଁବୁ।
2: ନିଶ୍ଚିତ ରୂପେ, ତାହେଲେ ଆମେ ସୁନ୍ଦର ଗୀତଟି ତୁମ ଦୁଇ ଜଣଙ୍କୁ ଶୁଣେଇ ଦଉଛୁ।
1: ହଉ,
2: ରହିଲୁ।
1: ହଁ, ବାଏ।

0: হ্যালো,
1: হ্যালো,
0: নমস্কার
1: প্রণাম
0: আজ্ঞা।
1: ম্যাডাম, নমস্কার।
0: নমস্কার, কিছু কথা কিছু গীত কু আমি আপনার স্বাগত করছু।
1: হ্যাঁ ম্যাডাম, স্বাগত। মেনি মেনি থ্যাঙ্কস ম্যাম।
0: ইয়ে কহুতিলে
1: ম্যাডাম সবুঠু পুরোনো শ্রোতা, বুঝলি?
0: আজ্ঞা,
1: মো নাম হচ্ছে ম্যাডাম ভগবান প্রধান, পুরুষরা খুঁটিয়া সাহেব কহুছি, ডিস্ট্রিক্ট গঞ্জাম।
0: আচ্ছা
1: ম্যাডাম, এতে কোন আপনি যে অটলটা করলে ম্যাডাম, মু সেপরে লাগিলানি বিরক্ত হইলি।
0: ওহো, এবে কিন্তু অভিমান গলাই তো।
1: হ্যাঁ, অটলটা গেলে বিরক্ত হইলে তো লাগিলা।
2: ভগবান ভাই,
1: ବହୁତ
2: କିଛି ମିଠା ଖଟା ଅନୁଭୂତି ଥିବ ନା?
1: ମିଠା ତ ମ୍ୟାଡମ କାହିଁକି ମିଠା କଥା ହଉଛି ମ୍ୟାଡମ କଣ କି, ଯେ ଆମର ପୋଲସରା ଯେତେବେଳେ ଏନ୍ଏସି ଥିଲା ବୁଝିଲେ, ଏବେ ଯେତେବେଳେ ନୂଆ ସବୁ କିଛି ହେଲା, ଆମର ମ୍ୟୁନିସିପାଲିଟି ହେଲା ମ୍ୟାଡମ, ବୁଝିଲେ?
0: ମାନେ ବହୁତ କିଛି ପରିବର୍ତ୍ତନ ଆସିଯାଇଛି।
1: ହଁ ମ୍ୟାଡମ ଆସିବେ। ଆଉ ମ୍ୟାଡମ କୁହନ୍ତୁ, ଆଉ ମ୍ୟାଡମ ମୋର ବୋଉ ଯୋଉ ଥିଲା, ବୋଉ ମ୍ୟାଡମ ମରି ଆମର ଅଗଷ୍ଟ 20ରେ ବୁଝିଲେ ମ୍ୟାଡମ, ହେଲା ମୁଁ ମୋର ଭାଙ୍ଗି ଯାଇଛି ମ୍ୟାଡମ, ହେଲା ଆମର କିଏ ନାହିଁ, ମୁଁ ଏକା ବୁଝିଲି।
0: ହଠାତ୍ ଏମିତି କଣ ହେଲା?
1: ଚଉରାଶୀ ବର୍ଷ ହେଲାଣି ତ ମ୍ୟାଡମ, ହେଲା ବିପି ବଢିବ, ବଢିଗଲା ପରେ କଣ ମ୍ୟାଡମ ପାଲିସ ହେଇକି କଣ ହେଲା ଅଣା ହବ ବୁଝିଲେ।
0: ମାନେ ଆପଣ ବହୁତ ଦୁଃଖିତ ହେଇଗଲେ,
1: ସେଇଥିପାଇଁ
0: ତ ଆମେ ଆମ ଶ୍ରୋତାଙ୍କୁ କହୁଛୁ ଯେ ଥରେ ଫୋନ କଲେ 15 ଦିନ ପରେ ଫୋନ କରନ୍ତୁ।
1: ହଁ,
0: ବେଳେବେଳେ ଏମିତି ହୁଏ, ଏବେ ଦେଖନ୍ତୁ ଆପଣ ଭଳି ଅନେକ ଶ୍ରୋତା ଥାନ୍ତି ଯୋଉମାନେ ଚେଷ୍ଟା କରନ୍ତି କିନ୍ତୁ ଫୋନ ଲାଗେନି, ତ ଏଇ ଯୋଉ 15 ଦିନ ଅନ୍ୟ ଶ୍ରୋତା ମାନେ ଗେପ୍ ଦିଅନ୍ତି ବା 15 ଦିନ ପର୍ଯ୍ୟନ୍ତ ଅନ୍ୟ ଶ୍ରୋତା ମାନେ ଫୋନ ନ କରି ଅପେକ୍ଷା କରନ୍ତି, ତାହେଲେ ଆପଣମାନଙ୍କ ଭଳି ଯୋଉମାନେ ଫୋନ ଲାଗୁନି ସେମାନଙ୍କୁ ଫୋନ ଲାଗିଯାଏ।
1: ନିଶ୍ଚୟ ମ୍ୟାଡମ, ଶୁଣନ୍ତୁ, କିଛି ପୂର୍ବରୁ ଯୋଉ ଆପଣ ଉପସ୍ଥାପନ ଆରମ୍ଭ କରନ୍ତି ବୁଝିଲେ, ସ୍ମିତା ସେନ ମ୍ୟାଡମ ଆପଣ ବହୁତ ଭଲ ଲାଗେ, ବିଷ ଗୁଡା ଆଲୋଚନା କରନ୍ତି, ବହୁତ କହନ୍ତି, ବହୁତ ଭଲ ଲାଗେ ବୁଝିଲେ ମ୍ୟାଡମ, ଭଲ ଲାଗେ ହେଲା।
0: ଧନ୍ୟବାଦ, ଧନ୍ୟବାଦ।
1: ପେଟ୍ରୋଲ ପ୍ରଧାନମନ୍ତ୍ରୀ ମନେ କଲେ ଯେ ପେଟ୍ରୋଲ କମେଇ ଦେବା ପାଇଁ, ବୁଝିଲେ? କାହିଁକି ଇରାନ ଆଉ ଆମ ଇଣ୍ଡିଆ ଦୂତ ଲାଗିଛି ନା, ବୁଝିଲେ?
0: ତେଣୁ
1: ଆମେ ଇଭି ୟୁଜ୍ କରିବା, ଇଭି ମାନେ ଇଲେକ୍ଟ୍ରୋନିକ ଭେହିକାଲ ବୁଝିଲେ।
0: ଏବେ ଯେମିତି ଆପଣ କହୁଛନ୍ତି ଆମର ସବୁ ଶ୍ରୋତା ବି ସଚେତନ ହେବା ଦରକାର, ଯଦି ଆପଣ ପାଖ ସ୍ଥାନକୁ କୋଉଠିକି ଯାଉଛନ୍ତି ତାହେଲେ ଗାଡି ବ୍ୟବହାର କରନ୍ତୁ
2: ନାହିଁ,
0: ବା ଗୋଟିଏ ସ୍ଥାନକୁ ଯଦି ସେଇ ପାଖରୁ 2 ଜଣ 3 ଜଣ ଯାଉଛନ୍ତି ଗୋଟିଏ ଗାଡିରେ 2 ଜଣ ଯାଇପାରିବେ।
1: ସେଟା
0: ତ ସୁବିଧା ନା, ତା ଦ୍ୱାରା ନା ଯୋଉ ଆମେ ଇଭି ବ୍ୟବହାର କରୁ ସେଠି 2ଟା ଲାଭ ହୁଏ ଆମକୁ। ପ୍ରଥମତଃ ଆମର ପରିବେଶ ପ୍ରଦୂଷଣ ହୁଏନି, ଦ୍ୱିତୀୟତଃ ଆମର ପେଟ୍ରୋଲ ବି ସଞ୍ଚିତ ହେଇଯାଏ।
2: କିନ୍ତୁ ମନେ କରିକି ଚାର୍ଜ କରିବାକୁ ପଡିବ ଭଗବାନ ଭାଇ, ବୁଝିଲେ?
0: ସେଇଟା ତ ଅଛି, ଏବେ ଯେତେବେଳେ ଆମେ ପେଟ୍ରୋଲ ଗାଡି ବ୍ୟବହାର କରୁଛେ ତ ପେଟ୍ରୋଲ ନିଶ୍ଚୟ ସେଥିରେ ଭର୍ତ୍ତି

0: ଜାଣିଛନ୍ତି
1: ରବୀନ୍ଦ୍ର ଜୟନ୍ତୀ ମ୍ୟାଡମ୍ ଭଙ୍ଗାର କାନ୍ଦେ କଇଁଙ୍କ ପୁରା ଗୀତ ମନେ ପଡୁନି
2: ହେଲା
1: ପଦଦେବ ଯେମିତି ଦଉଛନ୍ତି ପଦେବ ମ୍ୟାଡମ୍
2: ନମସ୍କାର
1: ମ୍ୟାଡମ୍।

0: ରଙ୍ଗ କେମିତି କହନ୍ତି?
1: ରଙ୍ଗ ସେମାନେ କରିକିରି ଦେଖ ନାନୀ, ଆଉ ଆମକୁ ଧଳା ସୁଧା, ଆମକୁ ଯେନ୍ ସାଧାରଣ ଧଳା ସୁଧେ, ଆଉ ରଙ୍ଗ ନିଜେ ଥିସେ ଆମର ଯେନ୍ ମେହ ମାନେ କପଡା ନେଇ ବୁନ୍ଦା ନାନୀ ଭୁଲିଆ ମାନେ କହିଛୁ ଆମେ।
2: ସୁବଳ ଭାଇ ଆଜି କଣ ଗୀତ ଶୁଣିବେ?
1: ଆଜି ଗୀତ ସୁମା ନାନୀ ଆମର ଓଡ଼ିଆ ଚଳଚ୍ଚିତ୍ର ଚିହ୍ନା ଚିହ୍ନାର
3: ଚାନ୍ଦନା ତମେ ତାରା ମୋତେ।

0: ନାଇଁ ନାଇଁ ଆପଣ ମାନଙ୍କର ବନ୍ଧୁତା ଏମିତି ଥାଉ, ଆମକୁ ଶୁଣିଲେ ସେସବୁ ଖୁସି ଲାଗେ ନା ଅପା।
1: କୁହନ୍ତୁ ଚିତ୍ରସେନ ଭାଇ, କଣ ଗୀତ ଶୁଣେଇବୁ ଆଜି?
2: ଆଜି ଶୁଣେଇଦେବେ ଚାନ୍ଦନୀ ଫିଲ୍ମର
1: ଆଜ୍ଞା
2: ମେ ସସୁରାଲ ନେଇ ଯାଉଙ୍ଗି।
1: ଆଚ୍ଛା
2: ଗୀତଟା ଶୁଣେଇଦେବେ।
0: ଚାନ୍ଦିନୀ ଫିଲ୍ମ ହିନ୍ଦୀ?
2: ହଁ।
0: ଶ୍ରୀଦେବୀ?
2: ହଁ।
0: ଠିକ ଅଛି।
1: ଶ୍ରୀଦେବୀଙ୍କ ଅଭିନୟ ଗୁଡାକ ବହୁତ ବଢିଆ ଲାଗେ ନା? ତାଙ୍କର ଯୋଉ ମୁହଁର ଏକ୍ସପ୍ରେସନ ବହୁତ ସୁନ୍ଦର ଥାଏ,
0: ସେଥିପାଇଁ ତ ମାନେ ସୁପରଷ୍ଟାର ନା କି?
1: ହଁ
2: ହଁ। ହ୍ୟାଲୋ ମ୍ୟାଡମ୍, ରହିଲି।
0: ହଁ ହଁ ହଁ, ନମସ୍କାର।

0: ଡାହାଣ ହାତ ଭଳିଆ ସେମିତି ସିଧା ହଉନି, ପୁରା ସିଧା ହଉନି।
1: ନମସ୍କାର ଚନ୍ଦ୍ରପ୍ରଭା ଭଉଣୀ।
0: ହଁ ଅପା ନମସ୍କାର।
1: ସେଟା ଟିକେ ସେମିତି ରହିବ, ଆଉ ଟିକେ ସମୟ ଲାଗିବ, କିନ୍ତୁ ଏତିକି ଯେ ଆପଣ ଆପଣଙ୍କ ଯେତିକି ନିହାତି କାମ ଦରକାର ସେଟା କରିପାରୁଥିବେ।
0: ହଁ ସେଇଟା କରିପାରୁଛ। ଟିକେ ଓଜନ ଟିକେ ବେଶୀ ଓଜନ ପାଣି ବାହାରି ଏମିତି
1: ନା ନା, ଏବେ ଏବେ ଆପଣ ଓଜନ ଜିନିଷ ଉଠାନ୍ତୁନି, ସେଥିରେ
2: ଟିକେ ହାତକୁ ଛୋଟ ମୋଟ ଏକ୍ସରସାଇଜ ଟିକେ କରନ୍ତୁ।
0: ହଁ ନାଇଁ ଏକ୍ସରସାଇଜ ତ କରିବି, ଏମିତି ହାତ ଉପରକୁ ତଳକୁ ଏମିତି ଝୁଲଉଛି ଏମିତି କରୁଛି।
2: ଚନ୍ଦ୍ରପ୍ରଭା ଭଉଣୀଙ୍କୁ ଆମେ ଆଜି କଣ ଗୀତ ଶୁଣେଇବୁ?
0: ୟାଦ ନିବାରତ, ଆଉ ସେଇଟା ଆଶା ଭୋସଲେ ମୋ ରଖି ଦ୍ୱୈତ କଣ୍ଠରେ ଗାଇଛନ୍ତି।
1: ଠିକ ଅଛି, ଠିକ ଅଛି।

0: ବହୁତ ଭଲ ହରିକର। ଆଉ ମୁଁ ନିୟମିତ ଶ୍ରୋତା, ସବୁବେଳେ ଶୁଣେ, ଝିଅ ମଧ୍ୟ ସବୁବେଳେ ଶୁଣେ। ମମି ଆମର ସବୁବେଳେ କାଇଁ ଲାଗୁନି, ଚାରିଆଡୁ ଲୋକ କରୁଛନ୍ତି ସବୁବେଳେ ଲାଗୁଛି, ଆମର କାଇଁ ଲାଗୁ।
1: ଏଇଥର ଝିଅଙ୍କୁ କହିଦେବେ ଯେ ଆପଣ ଆମ ସହିତ କଥା ହେଇଗଲେ। ପାର୍ବତୀ ଭଉଣୀ, ଆପଣ କଣ ଏତେ ଭଲ ରାନ୍ଧନ୍ତି ଯେ ଘରେ ସମସ୍ତେ ଆପଣଙ୍କୁ ଭଲ କୁହନ୍ତି କହିଲେ? ଆପଣ ରୋଷେଇ ଆପଣଙ୍କ ବାପା ଘରେ ଶିଖିଥିଲେ ନା ଶାଶୁ ଘରକୁ ଆସିକି ହିଁ ପରଫେକ୍ଟ ହେଲେ? ଏଠିକି ଆସିଲା ପରେ ପୁରା ସବୁ ଶିଖିଗଲେ ନା? ମାନେ ଯୋଉ କହନ୍ତି ଯେତେବେଳେ ଦାୟିତ୍ୱ ପଡେ ସେତେବେଳେ ମଣିଷ ଶିଖେ, ଠିକ ସେମିତି ନା? ନିଶ୍ଚୟ ଆମ ତରଫରୁ ତାଙ୍କୁ ବହୁତ ସ୍ନେହ ଦେବେ।
2: ହଁ, ଆମ ତରଫରୁ ବହୁତ ସ୍ନେହ ଆଉ ବହୁତ ଭଲ ପାଇବା।
1: ଆପଣଙ୍କ ଝିଅଙ୍କ ନାଁ କଣ
0: ଲାଗିଲା?
1: ମୋ ଝିଅ ନାଁ ମାନେ ଆପଣଙ୍କ ଝିଅ ଯେତେବେଳେ ଜନ୍ମ ହେବେ ସେ ପୁରା କଣ୍ଢେଇଟି ବେଳେ ଦେଖାଯାଉଥିବେ।
2: ଆମେ ପାର୍ବତୀ ଭଉଣୀ ଏଇ ଗୀତଟିକୁ ନିଶ୍ଚୟ ଶୁଣେଇଦେବୁ ଆପଣଙ୍କୁ। ରହିବୁ, ନମସ୍କାର।
0: ନମସ୍କାର।

0: ହ୍ୟାଲୋ
1: ହ୍ୟାଲୋ ମ୍ୟାଡମ ନମସ୍କାର।
0: ନମସ୍କାର ଭଉଣୀ, କିଏ କହୁଥିଲେ?
1: ଶାରଦା ପାଣିଗ୍ରାହୀ କହୁଛି।
0: ଶାରଦା ଭଉଣୀ କେମିତି ଅଛନ୍ତି କହିଲେ?
1: ଭଲ ଅଛି।
0: ବହୁତ ଦିନ ପରେ ଫୋନ କଲେ ନା?
1: କଣ ଲାଗୁ ନଥିଲା,
0: ଆଜି ଲାଗି।
2: ନମସ୍କାର।
1: ହଁ ବୁଢ଼ୀ,
2: ଆଉ ଶାରଦା ପୁଣି ମାଙ୍କ ପାଖକୁ ଯାଉଛନ୍ତି ନା ନାଇଁ?
0: ହଁ,
2: ସନ୍ଧ୍ୟା ବେଳେ ଯାଉଥିବେ।
0: ଶାରଦା ଭଉଣୀଙ୍କ ନାଁଟି ଯେମିତି, ସେ ସବୁବେଳେ ମାଙ୍କୁ ହିଁ ଭଲ ପାଆନ୍ତି, ମାଙ୍କର ଗୀତ ହିଁ ଶୁଣିବାକୁ ଚାହାନ୍ତି। ବାପା
2: ମାଙ୍କ ପାଖରେ ରହୁଛନ୍ତି ନା?
0: ହଁ,
2: ମାଙ୍କ ମନ୍ଦିର ପାଖରେ।

0: ଗୀତ ଗୋଟେ ଚଳଚିତ୍ରରୁ ଓଡିଆ ଚଳଚିତ୍ରରୁ ଆପଣଙ୍କୁ ଶୁଣିଦେବୁ।
1: ରବିବାର ଦିନ
2: ନାଇଁ ନାଇଁ ମଙ୍ଗଳବାର ଦିନ 10ଟାରେ ଶୁଣିପାରିବେ, ଆଉ ଥରେ ପୁଣି ସେଟାକୁ ଶୁଣିବେ ବୁଧବାର ରାତି 10ଟାରେ।
0: ଆଉ ତ ଆପଣଙ୍କର ମନେ ଥିବ ଯେ ଗୁରୁବାର ଦିନ 5ଟାରୁ 5:30 ଭିତରେ ଆପଣ ଆମ ପାଖକୁ ଫୋନ କରିପାରିବେ। ଠିକ ଅଛି, ରହିଲି ଭାଇ, ନମସ୍କାର।

0: ଏକ ତୋର କାଳ ଦଣ୍ଡ ସମରେ ନିଙ୍ଗ ହେଉ ତୋ ବିକ୍ରମ ରୂପକୁ ସର୍ବଦାହା ରାମ ଗୋବିନ୍ଦ ଗୋବିନ୍ଦ ରାମ ରାମ ନବୀନ ସୁନ୍ଦର ହେ ଗୌରବ ଗଞ୍ଜନ।
1: ଧିକାର ବଚନ ଶୁଣି ଭୀମ କ୍ରୋଧାନ୍ୱିତ ହୋଇ କଣ କରୁଛନ୍ତି?
2: କଣ
1: ଧିକାର ବଚନ।

0: ରାମ ରାମ ନବୀନ ସୁନ୍ଦର ହେ ଶ୍ରୀମଧୁସୂଦ।
1: ଦୁର୍ଯ୍ୟୋଧନ ମରିବା ଉପାୟ ସହଦେବଙ୍କୁ ପଚାରିଲେ। ଆଚ୍ଛା, ସହଦେବ କହିଲେ ସିଂହ ରଡି ଶୁଣିଲା ମାତ୍ରେ ଦୁର୍ଯ୍ୟୋଧନ ମୃତ୍ୟୁ ହବ। ହଉ, ସିଂହ ରଡି କାହା ପାଖରେ ଅଛି?
0: କାହା ପାଖରେ?
1: ମହାଦେବଙ୍କ ପାଖରେ ଅଛି।
0: ଆଚ୍ଛା ଆଚ୍ଛା,
1: ଯଦି ମହାଦେବଙ୍କୁ ଧ୍ୟାନରେ ମନେଇ ପାରିବ ନିଶ୍ଚୟ ସହନାଦଟି ମିଳିବ।
0: ହଉ,
1: ତେଣେ ମହାଦେବଙ୍କୁ ଧ୍ୟାନ କରୁଛନ୍ତି?
0: ପରିଧ୍ୟାନ କରୁଛନ୍ତି।
1: ଧ୍ୟାୟେ ନିତ୍ୟଂ ମହେଶ ଜତଗିରି ନିଭଙ୍ଗାରୁ ଚନ୍ଦ୍ରାବତସଂ ଚନ୍ଦ୍ରାକଳ୍ପଜ୍ୱଳାଙ୍ଗ ପରମୃଗବରା ଭୀତିହସ୍ତଂ ପ୍ରସନ୍ନଂ ଚରମାସନ ସନ୍ତାତ ସ୍ତୁତମର ଗଣୈ କୃତିବାସଂ ପିନାକଂ ବିଶ୍ୱାଦ୍ୟଂ ବିଶ୍ୱବନ୍ଦ୍ୟଂ ନିଜ ଭୟହରଂ ପଞ୍ଚବକ୍ରଂ ତ୍ରିନେତ୍ରଂ। ଧ୍ୟାନ ଲଗାଇଣ ଡାକନ୍ତି ବିରହ,
0: ଧ୍ୟାନ ଲଗାଇଣ ଡାକନ୍ତି ବିରହ,
1: କମ୍ପି ଉଠିଲା ସେ କୈଳାସ ପୁରହ, ହର ହର ଯୋଉ ହେଲା କୈଳାସ, ଜାଣିଲେ ଭୀମଙ୍କୁ ପଡ଼ିଛି କ୍ଲେଶ, ତାହା ଶୁଣି ସଦା ଶିବ କହିଲେ ବିଚାର ବୀର ବୃକଦର,
0: ସିଂହନାଦ ଦେବୀ ଧ୍ରୁବ
1: ସିଂହନାଦକୁ ପାସକୁ ହକାରି
0: ବୋଇଲେ ଦେହରେ ଚକର ଧାରି,
1: ସିଂହନାଦକୁ ପାସକୁ ହକାରି ବୋଇଲେ ଶୁଣରେ ତ୍ରିଶୂଳ ଧାରି, ଭୀମ କରରେ ପ୍ରବେଶ ହୋଇ।

0: ଦୁର୍ଯ୍ୟୋଧନ ଗୁରୁଗଦା ଯୁଦ୍ଧକୁ ଆସିବେ, ଶେଷକୁ ରଣି ପଞ୍ଚାଇ ପାଣ୍ଡବ ଆସିବେ, କହି ମୁନି ଜାନରେ ବସିଲେ, ପ୍ରୟାଗରେ ଯାଇ ବଳଦେବଙ୍କୁ ଭେଟିଲେ, ହେ ରାମ ଯେ ହରି ରାମ ଯେ ନବୀନ ସୁନ୍ଦର ରାମ ଯେ। ବଳଦେବ ନାରଦଙ୍କୁ କହୁଛନ୍ତି, କୁରୁକ୍ଷେତ୍ର ସମର କଥା ମତେ ଟିକେ କହନ୍ତୁ।
1: ହଉ,
0: ଆମୂଳ ଚୂଳ କରି କହିଦେଲେ ନାରଦ ମୁନି, ସେ କାଳେ ବିଶ୍ୱମୂର୍ତ୍ତି ହେଲେ ଦଳଧର, ସ୍ୱର୍ଗକୁ ଲାଗିଛି ଶିର ପାତାଳେ ପୟର, ଆଗେ ପାଣ୍ଡବମାନଙ୍କୁ ଯାଉଛି।

0: ଧର କରିଦେବି। ଏପରି ବିଚାର କରି ହଳ ଧର ମହାକ୍ରୋଧାନ୍ୱିତ ହୋଇ ଯୁଦ୍ଧ କ୍ଷେତ୍ରରେ ପହଞ୍ଚିଗଲେ।
1: ଆଚ୍ଛା ଆଚ୍ଛା,
0: ଆସିବା ପୂର୍ବରୁ ନାଦ ଯାଇ କୃଷ୍ଣଙ୍କୁ କହିଦେଲେ,
1: ହଉ
0: ସେ କାଳେ ବିଶ୍ୱମୂର୍ତ୍ତି ଧରି ବଳରାମ ଗଲେ ସମର ପାରେ ଯାଇ
2: ପ୍ରବେଶ ହୋଇଲେ।
0: ସମସ୍ତ ପାଣ୍ଡବ ସହ କୃଷ୍ଣ ପ୍ରଣମିଲେ, ଦୁର୍ଯ୍ୟୋଧନ ନମସ୍କାର ନ
2: ହୋଇଲା ଭଲେ।
0: ଶାନ୍ତ ମୂର୍ତ୍ତିକୁ ଧରିଣ

ନମସ୍କାର ଶ୍ରୋତା ଭଉଣୀ, ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଇ ଆରମ୍ଭ କରୁଛୁ ଆଜିର ମହିଳା ମହଲ କାର୍ଯ୍ୟକ୍ରମ। ଉପସ୍ଥାପନାରେ ମୁଁ ସ୍ମିତା।

ଯେମିତି ଅନ୍ନ ସେମିତି ମନ ଏବଂ ତନ, ଅର୍ଥାତ୍ ଯେପରି ଖାଦ୍ୟ ଖାଇବା ଆମ ଶରୀର ଓ ବୁଦ୍ଧି ସେପରି ହେବ। ସାଧୁ ସଙ୍ଗେ ସୁଖ, ପାପୀ ସଙ୍ଗେ ଦୁଃଖ, ଅର୍ଥାତ୍ ଆମେ ଯେପରି ସଙ୍ଗତରେ ରହିବା ଆମର ସ୍ୱଭାବ ସେପରି ହେବ।

ନାରୀ, ସେ ଲକ୍ଷ୍ମୀ, ଅପର୍ଣ୍ଣା, ଅନ୍ନପୂର୍ଣ୍ଣା। ତାର ହାତର ଯାଦୁଭରା ସ୍ପର୍ଶରେ ବିଷ ପାଲଟିଯାଏ ଅମୃତ। ତେଣୁ ତ ସମୁଦ୍ର ମନ୍ଥନ ପରେ ସ୍ୱୟଂ ଭଗବାନ ବିଷ୍ଣୁ ନାରୀ ରୂପରେ କଣ୍ଟନ କରିଥିଲେ ଅମୃତ ଦେବତାମାନଙ୍କ ମଧ୍ୟରେ। ଆମେ ଏକଥା ବି ଶୁଣୁଛେ, ଆମକୁ ସୃଷ୍ଟି କରିଥିବା ଭଗବାନ ଆମର ଯତ୍ନ ପ୍ରତ୍ୟକ୍ଷ ରୂପରେ ନେଇପାରିଲେନି ବୋଲି, ନିଜେ ଧରାପୃଷ୍ଠରେ ଜନ୍ମ ହେଲେ ମା ରୂପରେ। ଏଥିରୁ ଚିନ୍ତା କରନ୍ତୁ, ଗୋଟିଏ ଇଟା ବାଲି ଗୁଡ଼ିରେ ଗଢ଼ା ଘରକୁ ନାରୀ କିପରି ସ୍ୱର୍ଗରେ ପରିଣତ କରିପାରେ। ସେ ଦଶଭୁଜା ଦୁର୍ଗାଙ୍କ ପରି ରୂପ ଧାରଣ କରି ଘର ସହିତ ପରିବାରର ସମସ୍ତ ସଦସ୍ୟଙ୍କ ଯତ୍ନ ନେଇଥାଏ। ଘର ସଜାଇବାଠୁ ଆରମ୍ଭ କରି ସମସ୍ତ ସଦସ୍ୟଙ୍କ ମନକୁ ମୋହିଲା ଭଳି ଖାଦ୍ୟ ପ୍ରସ୍ତୁତ କରିବା ପର୍ଯ୍ୟନ୍ତ ସମସ୍ତ ଦାୟିତ୍ୱ

ଶ୍ରୋତାଭଉଣୀ, ଗୀତ ଶୁଣି ଖାଇବା କଥା ମନେ ପଡ଼ିଲା ନା? ଆଚ୍ଛା, ଚିନ୍ତା କଲେ ଆମେ ପ୍ରତିଦିନ ଖାଉଥିବା ଖାଦ୍ୟ ଆମ ସ୍ୱାସ୍ଥ୍ୟ ପାଇଁ କେତେ ହିତକର? ହଁ, ଘରେ ତ ଆମେ ସ୍ୱାସ୍ଥ୍ୟକର ଖାଦ୍ୟ ପ୍ରସ୍ତୁତ କରୁ, କିନ୍ତୁ ବ୍ୟସ୍ତ ବହୁଳ ଜୀବନଶୈଳୀ ସହ ଶିଶୁଙ୍କ ଆଗ୍ରହ ଦେଖି ଆମେ ସାଧାରଣ ଫାଷ୍ଟଫୁଡ଼୍କୁ ଅନେକ ସମୟରେ ଖାଦ୍ୟ ରୂପେ ଗ୍ରହଣ କରିଥାଉ, କିନ୍ତୁ ଏହି ଫାଷ୍ଟଫୁଡ଼୍ ଆମ ଶରୀର ପାଇଁ କେତେ କ୍ଷତିକାରକ ତାହା ଆପଣ ଚିନ୍ତା କଲେ ଜାଣିବେ। ଏହା ଶରୀରରେ ସ୍ଲୋ ପଏଜନ୍ ବା ଧିମା ବିଷ ପରି କାମ କରେ। ତେବେ ଆସନ୍ତୁ ଜାଣିବା ଏହି ଫାଷ୍ଟଫୁଡ଼୍ କିପରି ଆମ ସ୍ୱାସ୍ଥ୍ୟକୁ ବିଗାଡ଼ି ଆମକୁ ମୃତ୍ୟୁର ରାସ୍ତା ଦେଖାଏ। ସେ ସମ୍ପର୍କରେ ଆଲୋଚନା କରିବା ପାଇଁ ଆମ ସହ ଅଛନ୍ତି ଆମ ଷ୍ଟୁଡିଓରେ ନିକିତା ପାଳ ମ୍ୟାଡ଼ାମ। ଆସନ୍ତୁ ମ୍ୟାଡ଼ାମଙ୍କ ସହିତ କଥାବାର୍ତ୍ତା ହେବା ଏବଂ ଆଜିର ବିଷୟବସ୍ତୁ ରହିଛି ଫାଷ୍ଟଫୁଡ଼୍ ସ୍ଲୋ ପଏଜନ୍ ବା ଫାଷ୍ଟଫୁଡ଼୍ ଧିମା ବିଷ, ସେ ସମ୍ପର୍କରେ କଥାବାର୍ତ୍ତା କରିବା।

0: ତ ଶ୍ରୋତା ଭଉଣୀ, ଆମର ଆଜିର ଏହି ଆଲୋଚନା ପାଇଁ ଆମ ସହିତ ଜଣେ ଡକ୍ଟର ମ୍ୟାଡ଼ାମ୍ ଅଛନ୍ତି, ଯିଏକି ଆୟୁର୍ବେଦିକ ଡକ୍ଟର ନିକିତା ବାବୁ। ମ୍ୟାଡ଼ାମ୍ ନମସ୍କାର।
1: ନମସ୍କାର।
0: ଆଜିକାଲି ବ୍ୟସ୍ତବହୁଳ ଜୀବନରେ ଫାଷ୍ଟଫୁଡ୍ ଆମ ଜୀବନଶୈଳୀର ଏକ ଅବିଚ୍ଛେଦ ଅଙ୍ଗ ପାଲଟି ଯାଇଛି, କିନ୍ତୁ ଡାକ୍ତର ଓ ବୈଜ୍ଞାନିକଙ୍କ ଭାଷାରେ ଏହାକୁ ଧୀମା ବିଷ ବା ସ୍ଲୋ ପଏଜନ୍ ବୋଲି କୁହାଯାଏ। କାହିଁକି କେହି ଏହାକୁ ମିଠା ବିଷ ମଧ୍ୟ କୁହନ୍ତି, କିନ୍ତୁ କାହିଁକି ଏହାକୁ ଆମେ ବିଷ ବୋଲି କହିବା ଫାଷ୍ଟଫୁଡ୍?
1: ପ୍ରଥମତଃ ଆମେ ଆଲୋଚନା କରିବା ଆହାର କ'ଣ। ଦୁଇଟି ଟର୍ମ ଏଠାରେ ଅଛି, ଫାଷ୍ଟ ଏବଂ ଫୁଡ୍। ଯାହା ଜଲ୍ଦି ଖାଦ୍ୟ ପ୍ରସ୍ତୁତ ହୋଇଯାଏ ତାହାକୁ ଆମେ ଫାଷ୍ଟଫୁଡ୍ ନାମରେ ନାମିତ କହିଛୁ। ଆରୋଗ୍ୟ ଭୋଜନମ ଅଧୀନମ, ଆମର ସୁସ୍ଥତା ଖାଦ୍ୟ ଉପରେ ନିର୍ଭର କରେ, କିନ୍ତୁ କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ତ୍ୱରାନ୍ୱିତ ଜୀବନଶୈଳୀ ମଧ୍ୟରେ ଆମେ କିଛି ଖାଦ୍ୟ ବହୁତ ଜଲ୍ଦି ତିଆରି କରିବାକୁ ଚେଷ୍ଟା କରିଥାଉ, ଯାହାକୁ ଫାଷ୍ଟଫୁଡ୍ କୁହାଯାଏ। ଫାଷ୍ଟଫୁଡ୍ ଏକ ଧୀମା ବିଷ ଭଳି ମଧ୍ୟ କାର୍ଯ୍ୟ କରେ,
0: ବହୁତ ଜଲ୍ଦି ଏବଂ ତାହା ପାଟିକୁ ଅଧିକ ସ୍ୱାଦ ବି ଲାଗୁଥାଏ, ତେଣୁ ସେଟାକୁ ପ୍ରସ୍ତୁତ କରନ୍ତି
1: ବହୁତ ଜଲ୍ଦି। ସ୍ୱାଦର ବହୁତ ଗୁଡ଼ାଏ ପ୍ରକ୍ରିୟାକରଣ ଅଛି, ତାହା ଏକ ଇଣ୍ଡଷ୍ଟ୍ରିଆଲାଇଜେସନ୍ ପ୍ରୋସେସ୍, ଯାହାକୁ ଆମେ ଶିଳ୍ପୀକରଣ କହୁ, ଯେଉଁଠାରେ ଖାଦ୍ୟକୁ ତିନୋଟି ମୁଖ୍ୟତଃ ତିନୋଟି ଜିନିଷରେ ପ୍ରସ୍ତୁତ କରାଯାଏ। ଲୁଣ, ଯାହାକୁ ସଲ୍ଟ, ସୁଗର ଏବଂ ଫ୍ୟାଟ୍ସ। ସଲ୍ଟ, ସୁଗର, ଫ୍ୟାଟ୍ସ ଆମ ବୈଜ୍ଞାନିକ ପ୍ରକ୍ରିୟାକରଣ ଅନୁସାରେ ଆମ ମସ୍ତିଷ୍କକୁ ତ୍ୱରାନ୍ୱିତ କରିଥାଏ ବିଭିନ୍ନ ଖାଦ୍ୟ ଖାଇବା ପାଇଁ। ଏଠାରେ ମୁଖ୍ୟତଃ ଲେପ୍ଟିନ୍ ନାମକ ଏକ ହରମୋନ୍ ଥାଏ, ଯାହାକି ଖାଦ୍ୟ ଯେତେବେଳେ ଆମର ଖାଦ୍ୟ ପ୍ରକ୍ରିୟାକରଣ ପୂର୍ଣ୍ଣ ମାନେ ପାକସ୍ଥଳୀ ପୂର୍ଣ୍ଣ ହୋଇଯାଏ, ସେତେବେଳେ ମସ୍ତିଷ୍କକୁ ଏକ ସିଗ୍ନାଲ ଆସେ, ଯେଉଁ ସିଗ୍ନାଲଟା ବନ୍ଦ ହୋଇଯାଏ ଲେପ୍ଟିନ୍ ହରମୋନ୍ରେ। ଆଉ ଭୋକ ବଢ଼ାଇବା ହରମୋନ୍କୁ ମଧ୍ୟ

0: ଘ୍ରିଲିନ୍ ହର୍ମୋନକୁ ମଧ୍ୟ ଏହା ବଢ଼ାଇ ଦେଇଥାଏ, ଯାହାଫଳରେ ଆମକୁ ଅଧିକ ଫାଷ୍ଟଫୁଡ଼ ଖାଇବା ପାଇଁ ଇଚ୍ଛା ହୁଏ। ମୁଖ୍ୟତଃ ଫାଷ୍ଟଫୁଡ଼ ଟ୍ରାନ୍ସଫ୍ୟାଟ୍ରେ ପ୍ରସ୍ତୁତ, ଯାହାକୁ ଲିକ୍ୱିଡ୍ ଅଏଲ୍, ପାମ୍ ଅଏଲ୍, ଯେକୌଣସି ଲିକ୍ୱିଡ୍ ଅଏଲ୍କୁ ହାଇଡ୍ରୋଜେନ୍ ସହ ପ୍ରକ୍ରିୟାକରଣ କରାଯାଇ ତାହାକୁ ସଲିଡ୍ ଅଏଲ୍ରେ ପ୍ରସ୍ତୁତ କରାଯାଏ, ଯାହାକି ଅଧିକ ସମୟ ଖାଦ୍ୟ ସୁରକ୍ଷିତ ରଖାଯାଇପାରେ। ସୁରକ୍ଷିତ ରଖିବା ଦ୍ୱାରା ଏହା ଅନେକ ପ୍ରକାରର ରୋଗ ସୃଷ୍ଟି କରିଥାଏ, ଯେମିତି କେକ୍, ବିସ୍କୁଟ୍, ପିଜ୍ଜା, ଡୋନଟ୍, ବର୍ଗର, ଏହିଭଳି ଖାଦ୍ୟ
1: ଯାହା ଆମ ଶରୀର ପାଇଁ ବିଷ ଭଳି କାମ କରେ। ତ ଏ ଖାଦ୍ୟ ଗୁଡିକ ପିଜ୍ଜା, ବର୍ଗର, ଚାଉମିନ, ଆଜିକାଲି ସି ପିଲା ଖାଉଛନ୍ତି ଚାଉମିନ, ମୋମୋ, ପିଜ୍ଜା, ଆମର ବର୍ଗର, ତ ଏଗୁଡ଼ାକ ଆମ ଶରୀର ଉପରେ କେମିତି ପ୍ରଭାବ ପକାଏ, ଶରୀର କଣ କଣ ସବୁ କ୍ଷତି କରେ ବା କୋଉ ଅଙ୍ଗକୁ ସିଏ କ୍ଷତି ପହଞ୍ଚାଏ?
0: ମୁଖ୍ୟତଃ ଆପଣ ଯେଉଁ ଖାଦ୍ୟ ଗୁଡ଼ିକର ନାମ କହିଲେ, ଯେମିତି ଚାଉମିନ, ପିଜ୍ଜା, ବର୍ଗର, ତାହା ମଇଦାରେ ପ୍ରସ୍ତୁତ। ମଇଦା ଉଚ୍ଚ ରକ୍ତଚାପ, ରକ୍ତ ଶର୍କରା, ଥାଇରଏଡ୍, ବିଭିନ୍ନ ସେଡେଣ୍ଟାରୀ ଲାଇଫଷ୍ଟାଇଲ୍ ଡିସଅର୍ଡର୍ ପ୍ରସ୍ତୁତ କରିଥାଏ। ମଇଦା ମୁଖ୍ୟତଃ ଜିଓ ଫାଇବର୍ର ହୋଇଥାଏ, ଯାହାଫଳରେ ଆନ୍ତଃନଳୀର ଗତିରେ ବାଧାପ୍ରାପ୍ତ ହୁଏ। ଆଜିକାଲି ମୁଖ୍ୟ ସମସ୍ୟା ଦେଖୁଥିବେ କନ୍ଷ୍ଟିପେସନ୍, ଯାହା କୋଷ୍ଠକାଠିନ୍ୟ, ସେଇଠାରୁ ଆମର ସମସ୍ତ ପ୍ରକାର ରୋଗର ସୃଷ୍ଟି ହୁଏ।
1: ଆମେ ସହଜ ଭାଷାରେ ଯେମିତି କହିପାରିବା, ଏବେ ଆମେ ଅଟା ଚକଟୁଛେ, ତା ସହିତ ମଇଦା ଚକଟୁଛେ, କିନ୍ତୁ ମଇଦା ଟିକେ ଅଠାଳିଆ, ଏମିତି ଅଠା ବି ପ୍ରସ୍ତୁତ କରାଯାଏ, ଯାହା ଆମ ଖାଦ୍ୟନଳୀ ଦେଇକି ସହଜରେ ପାସ୍ ହୋଇକି ଯାଇପାରେ ନାହିଁ, କିଛି କିଛି ଜାଗାରେ ତାକୁ ଅଟକେଇ ରଖିଦିଏ,
0: ଖାଦ୍ୟନଳୀରେ ତାହା ଅଟକିଯାଏ, ଯାହାଫଳରେ କୋଷ୍ଠକାଠିନ୍ୟର ସମସ୍ୟା ଦେଖାଯାଏ। ଆମେ ଜାଣିଛେ ଖାଦ୍ୟରୁ ରସ, ରସରୁ ରକ୍ତ, ରକ୍ତରୁ ମାଂସ, ମାଂସ ମେଦ, ମେଦରୁ ମଜା, ମଜାରୁ ଶୁକ୍ର, ଯତ୍ର ପିଣ୍ଡେ ତତ୍ର ବ୍ରହ୍ମାଣ୍ଡେ, ଯାହା ଖାଦ୍ୟ ଖାଇବା ତାହାକୁ ଧରି ଆମ ଶାରୀରିକ ମାନସିକ ସ୍ତର ଗଠନ ହବ। ବର୍ତ୍ତମାନ ଫାଷ୍ଟଫୁଡ୍ ପିଲାମାନଙ୍କ ଉପରେ, ପିଲାମାନଙ୍କର ସମସ୍ତଙ୍କ ଉପରେ ଏକ ନକାରାତ୍ମକ ପ୍ରଭାବ ପକାଉଛି। ପଥେ ସତୀ ଗଦାତସ୍ୟ କିମ୍ ଔଷଧି ନିଷେବଣେ, ପଥେ ଅସତି ଗଦାତସ୍ୟ କିମ୍ ଔଷଧି ନିଷେବଣେ। ଆପଣ ଯଦି ସଠିକ୍ ଭାବେ ଖାଦ୍ୟ ଗ୍ରହଣ କରିବେ, ଆପଣଙ୍କୁ କୌଣସି ପ୍ରକାରର ଔଷଧର ଆବଶ୍ୟକତା ନାହିଁ। ଆପଣ ଯଦି ସଠିକ୍ ଭାବେ ଖାଦ୍ୟ ଗ୍ରହଣ ନ କରିଲେ, ଆପଣ ଯଦି ଶରୀର ଅନୁଯାୟୀ ଖାଦ୍ୟ ଗ୍ରହଣ ନ କରି ନିଜ ଜୀବା ଲାଳସାରେ ଖାଦ୍ୟ ଗ୍ରହଣ କରିଲେ, ତାହା ବି ମଧ୍ୟ କୌଣସି ଔଷଧର ଆବଶ୍ୟକତା କରେ ନାହିଁ।
1: ଏଇଟା କିନ୍ତୁ
0: ଆପଣ ଯଦି ଠିକ୍ ଭାବେ ଖାଦ୍ୟ ଖାଉଛନ୍ତି, ସେ ହିଁ ଆପଣଙ୍କ ଶରୀର ପାଇଁ ଔଷଧ, ଶାରୀରିକ ଗଠନ, ମାନସିକ ସନ୍ତୁଳନ ରକ୍ଷା କରିବାରେ ସାହାଯ୍ୟ କରେ। ଆପଣ ଯଦି ଖାଦ୍ୟକୁ ଠିକ୍ ଭାବେ ଖାଇଲେନି, ତାହେଲେ କୌଣସି ମଧ୍ୟ ଔଷଧ ଆପଣଙ୍କ ଶରୀର ଉପରେ ପ୍ରଭାବ ପକାଇ ପାରିବ ନାହିଁ।
1: ଆଚ୍ଛା, ତ ଖାଦ୍ୟ ବିନା ଆମ ଔଷଧ ଖାଇଲେ ମଧ୍ୟ ଆମର ରୋଗ ଠିକ୍ ହେବାର ନାହିଁ, ସରଳ ଭାଷାରେ ଆମେ ଏହା ବୁଝିବା। ତେଣୁ ଭଲ ଖାଦ୍ୟ ଖାଇବା ନିହାତି ଆବଶ୍ୟକ।
0: ଅନାତ୍ମବାନ ଭୁଞ୍ଜରେ ପଶୁବତ, ଆଜିକାଲି ଦେଖୁଥିବେ ପ୍ରତି 100 ଜଣଙ୍କ ମଧ୍ୟରୁ 30 ଜଣଙ୍କ ଉର୍ଦ୍ଧ ଅଜୀର୍ଣ୍ଣ ରୋଗରେ ପୀଡିତ। ଅଜୀର୍ଣ୍ଣ ରୋଗ କାହିଁ, ସେଥିରେ ଆମେ ଆତ୍ମଜ୍ଞାନ ହରାଇ ଦଉଛେ। ଆମେ କଣ, ଯେମିତି ମୁଁ ଆପଣଙ୍କୁ 2 ହର୍ମୋନର ମେକାନିଜମ୍ କହିଥିଲି, 2 ହର୍ମୋନର ପ୍ରକ୍ରିୟାକରଣ କହିଥିଲି, ଗୋଟିଏ ଖାଦ୍ୟ ପୂର୍ଣ୍ଣ ହବା, ପାକସ୍ଥଳୀରେ ପୂର୍ଣ୍ଣ ହବା ସେଇ ସ୍ନାୟୁକୁ ବ୍ଲକ୍ କରିଥାଏ, ପୁଣି ଅନ୍ୟଟି ଭୋକ ବଢାଇବାର ଯୋଉଟାକି ଫଲ୍ ସଙ୍ଗ ସେନ୍ସେସନ୍ କରିଥାଏ, ଯୋଉଥିରେ ଆମେ ଅଧିକ ଖାଇବା ପାଇଁ ଆକୃଷ୍ଟ ହୋଇଥାଉ। ଏଇଥିରେ ସୁଗର, ସଲ୍ଟ ଆଉ ଫ୍ୟାଟ୍ ଗୋଟିଏ ବ୍ରେନ୍ ରିୱାର୍ଡ ଏରିଆ ତିଆରି କରେ, ଯାହାକୁ ଖାଇଲେ ଆମକୁ ସନ୍ତୁଷ୍ଟି ମିଳେ। ତାହା ଡୋପାମାଇନ୍ ନାମକ ଏକ ହର୍ମୋନ୍ ସିନ୍ଥେସିସ୍ କରେ, ଯେଉଁଥିରେ ଜଲ୍ଦି ଖୁସି ହୋଇଯାଉ ଆମେ ଖାଦ୍ୟ ଖାଇଲା ପରେ। କିଛି ଦିନ ଖାଦ୍ୟ ଅଭ୍ୟସ୍ତ ହେଲା ପରେ ସେଇ ଜିନିଷର ପ୍ରଭାବ ଏତେ ଆଉ ପକାଇ ନଥାଏ, ବ୍ରେନ୍ ଧୀମା ହୋଇଯାଏ, ମସ୍ତିଷ୍କ ଧୀମା ହୋଇଯାଏ, ସେତେବେଳେ ପୁଣି ରିଭର୍ ଡେଫିସିଏନ୍ସି ସିଣ୍ଡ୍ରୋମ୍ ନାମକ ଏକ ପ୍ରୋସେସ୍ ତିଆରି ହୁଏ, ଯେଉଁଥିରେ ପୁନଶ୍ଚ ଆମକୁ ଅଧିକ ପରିମାଣରେ ପୂର୍ବଥରଠାରୁ ଅଧିକ ପରିମାଣରେ ଖାଦ୍ୟ ଖାଇବା ପାଇଁ ଇଚ୍ଛା।
1: ଏଇଟା ଗୋଟେ ମାନେ ଯେମିତି ଗୋଟେ ନିଶାସକ୍ତ ମଣିଷ, ନିଶାର ତାର ପ୍ରଭାବ ବାରମ୍ବାର ତାକୁ ଖାଇବାକୁ ଇଚ୍ଛା ହୁଏ, ଠିକ ସେମିତି ଫାଷ୍ଟ ଫୁଡ୍ ମଧ୍ୟ ଆମର ସେଇ ଇଏ ଆସୁଛି।
0: ଆପଣ ଠିକ କହିଲେ, ନିଶାସକ୍ତ ହିଁ, ନିଶାସକ୍ତ ମଣିଷ ଯେମିତି ବାରମ୍ବାର ନିଶାକୁ ଖୋଜେ, ଫାଷ୍ଟ ଫୁଡ୍ ଏକ ନିଶା ଯାହାକୁ ମନୁଷ୍ୟ ଆବଶ୍ୟକତା ଠାରୁ ଅଧିକ
1: ଖୋଜେ। ତ ଏଥିରୁ ଦୂରେଇ ରହିବା ପାଇଁ କଣ କରିପାରିବା?
0: ଆମେ ଯଦି ଘର ଖାଦ୍ୟ ୟୁଜ୍ କରିପାରିବା, ଭାରତ ବର୍ଷ ଏକ ବିଶାଳ ଦେଶ, ସେଥିରେ ବିଭିନ୍ନ ପ୍ରକାର ଶସ୍ୟ ଶ୍ୟାମଳା, ମତେ ଲାଗେ କି ଭାରତ ବର୍ଷର ଖାଦ୍ୟ ଆପଣ ପୃଥିବୀ ସାରା କୋଉଠି ବି ପାଇପାରିବେ। ସପୋଜ ଆପଣଙ୍କୁ କିଛି ଖାଇବାକୁ ଇଚ୍ଛା ହଉଛି, ଯେମିତି ଆପଣ ସକାଳ ବ୍ରେକଫାଷ୍ଟରୁ ଷ୍ଟାର୍ଟ କରନ୍ତୁ। ବ୍ରେକଫାଷ୍ଟରେ ଆମେ ସାଧାରଣତଃ ପିଲାମାନଙ୍କୁ ଜଲ୍ଦି ଖାଇବା ପାଇଁ ମ୍ୟାଗି କରିକି ଦେଇଦେଉ, ବିସ୍କୁଟ ଦେଇଦେଉ,

0: କେକ୍ ଦେଇଦେବ, କିନ୍ତୁ ଏଥିରେ ବହୁତ ସୁଗର ସଲ୍ଟର କ୍ୱାଣ୍ଟିଟି ଅଧିକ ଥାଏ, ସେଥିରେ ଏଡିବଲ୍ ଅଏଲ୍ ବି ଥିବ, ସବୁ କମ୍ପାନୀ ପ୍ରୋସେସ୍ ଏମିତି ୱେରେ ମେନ୍ସନ୍ କରିଥାଏ ଯୋଉଥିରେ ସାଧାରଣ ଜନତା ତାକୁ ବୁଝିପାରନ୍ତିନି ଶରୀର ପାଇଁ କେତେ କ୍ଷତିକାରକ। ପ୍ରୋସେସ୍ଡ ଫୁଡ୍ ସେଇ ଜାଗାରେ ଆମେ ଗଜା ମୁଗ ନେଇପାରିବା, ଓଟ୍ସ ନେଇପାରିବା, ଦଲିଆ ନେଇପାରିବା, ଯୋଉଥିରେ ହାଇ ଫାଇବର କଣ୍ଟେଣ୍ଟ ଥାଉଛି, ଯାହା କୋଷ୍ଠକାଠିନ୍ୟ, ରକ୍ତଚାପ, ମଧୁମେହରୁ ଆମକୁ ପ୍ରୋଟେକ୍ଟ କରେ। ସେମିତି ଲଞ୍ଚରେ ଯେମିତି ଖାଦ୍ୟ ଭାତ ନେଇପାରିବା, ଡାଲି ନେଇପାରିବା, ପରିବାର ନେଇପାରିବା, ସାଲାଡ୍ ନେଇପାରିବା, ପ୍ରଚୁର ପରିମାଣରେ ଫାଇବର ଜାତୀୟ ଯେମିତି ବିଟ୍, ଗାଜର, କାକୁଡ଼ି, ଫଳ, ଡାଳିମ୍ବ, ଏସବୁ ଜିନିଷ ଖାଇପାରିବା। ସନ୍ଧ୍ୟା ସ୍ନାକ୍ସରେ ଯୋଉ ପଟାଟୋ ଚିପ୍ସ ନେଉଛେ ତା ଜାଗାରେ ମଖାନା ନେଇପାରିବା, ରୋଷ୍ଟେଡ୍ ଚଣା ନେଇପାରିବା।
1: ବା ଆମର ଯୋଉଟା ପାରମ୍ପରିକ ଶୈଳୀରେ ଆମ ଜେଜେମା ଅମଳରେ ପ୍ରସ୍ତୁତ କରୁଥିଲେ, ଯେମିତିକି କାକରା ମଣ୍ଡା ମୋମୋ, ଯେମିତି ମଣ୍ଡା ସେମିତି, ତ ସେ ଟାଇପ୍ର ଖାଦ୍ୟ ମଧ୍ୟ ଆମେ ପ୍ରସ୍ତୁତ କରିପାରିବା। ସମସ୍ତଙ୍କ ପାଇଁ ତ ଖାଦ୍ୟଟା ମାନେ ସ୍ଲୋ ପଏଜନ୍ ଭଳିଆ କାମ କରେ ଫାଷ୍ଟଫୁଡ଼ଟା, ବିଶେଷ କରି ଛୋଟ ଶିଶୁ ଯୋଉମାନେ ଆମର ମା ମାନେ ପିଲାଙ୍କ ପାଇଁ କିପରି ଖାଦ୍ୟ ପ୍ରସ୍ତୁତ କରିବା ଦରକାର ଆଉ ସେମାନଙ୍କ ଶରୀର ଉପରେ କଣ ପ୍ରଭାବ ପକାଏ?
0: ଦେଖନ୍ତୁ, ପିଲାମାନଙ୍କର ପ୍ରି ଫ୍ରଣ୍ଟାଲ କର୍ଟେକ୍ସ ଏରିଆ ଥାଏ ଯୋଉଟାକି ସେମାନଙ୍କୁ ଡିସିସନ ମେକିଂରେ ହେଲ୍ପ କରେ। ଫାଷ୍ଟଫୁଡ଼ ଖାଇବା ଦ୍ୱାରା ସେଇ ଏରିଆଟା ଏଫେକ୍ଟ ହୁଏ, ଯୋଉଟାକି ସେମାନଙ୍କୁ ରିୱାର୍ଡ ଟ୍ରିଗରିଂ କରିବା ପାଇଁ ବାଧ୍ୟ କରେ, ସେମାନଙ୍କୁ ବାରମ୍ବାର ସେଇ ଖାଦ୍ୟର ଆବଶ୍ୟକତା ହୁଏ,
1: ମାନେ ମାନସିକ ଚାପ ପଡେ, ଆମେ
0: ମାନସିକ ବେଗକୁ ବଢାଇ ଦିଏ। ଏବେ ଦେଖୁଥିବେ ଛୁଆମାନଙ୍କର ଇମ୍ପଲ୍ସିଭ ଡିସିସନ ଅଧିକ ହେଇଯାଉଛି, ସେମାନେ ହଠାତ୍ ରାଗିଯାନ୍ତି, ହଠାତ୍ ଚିଡ୍ଚିଡ୍ ହୁଅନ୍ତି, କୌଣସି ଜିନିଷକୁ ପ୍ରକ୍ରିୟାକରଣ କରିପାରନ୍ତି ନାହିଁ, ସେମାନଙ୍କର ମେମୋରୀ ଲସ୍ ମଧ୍ୟ ଏଇ ଜିନିଷରେ ହୁଏ। ଯେମିତି ଅବସାଦ ରହିବା, ପ୍ରାୟ ସମୟ ଦେଖୁଥିବେ ପିଲାମାନଙ୍କୁ ଯେତେବେଳେ ଫୋନ ନଥାଏ ପିଲାମାନେ ପୁରା ଆଙ୍ଗଜାଇଟି, ମୁଡ୍ ସ୍ୱିଙ୍ଗ, ଡିପ୍ରେସନ, ମାନେ ଖେଳକୁଦ, ଫିଜିକାଲ ଆକ୍ଟିଭିଟି ବି କମି ଯାଉଛି। ଆଉ ଯେମିତି ଅଷ୍ଟିଓପୋରୋସିଟି ଛୁଆମାନଙ୍କର ଏବେ ବହୁତ ଦେଖାଯାଉଛି, ସେମାନଙ୍କର ହାଡ଼ର ସେ ଶକ୍ତପଣ ରହୁନି କିଛି ସମୟ ଗଲା ପରେ। ହିପୋକ୍ୟାମ୍ପସ ନାମକ ଏରିଆ ଯାହା ଆମ ମସ୍ତିଷ୍କରେ ଅଛି ତାହା ଇନଫ୍ଲାମ୍ଡ ହେଇଯାଏ, ଯାହାଦ୍ୱାରା ସ୍ମରଣ ଶକ୍ତି ମଧ୍ୟ କମିଯାଏ। ମା ମାନେ ସେମାନଙ୍କୁ ସୁଷମ ଖାଦ୍ୟ ଦେଇପାରିବେ, ଯେମିତି ପୂର୍ବ କାଳରେ ଖାଉଥିଲେ ଲୋକ ଶରୀର ସୁସ୍ଥ ପାଇଁ, ମାଣ୍ଡିଆ, ଜଅ, ମଲ୍ଟିଗ୍ରେନ୍ ଆଟା, ଭାତ, ଡାଲି, ସେଇ ଜିନିଷ ଦେଇପାରିବେ। ନହେଲେ ବି ଘରୋଇ ଖାଦ୍ୟ ଯାହା ଘରୋଇ ୱେରେ ପ୍ରସ୍ତୁତ ହୋଇଛି ସେଇ ଖାଦ୍ୟ ମଧ୍ୟ ଦେଇପାରିବେ।
1: ଆମର ଯୋଉମାନେ ଗୃହିଣୀ ଅଛନ୍ତି, ଛୋଟ ଶିଶୁ ହୁଅନ୍ତୁ ବା ପରିବାରର ସମସ୍ତଙ୍କ ସ୍ୱାସ୍ଥ୍ୟର ଯତ୍ନ ଗୋଟେ ମହିଳା ଉପରେ ପ୍ରଭାବ ପକାଇଥାଏ ଯେ ସିଏ ଘରର ସ୍ୱାସ୍ଥ୍ୟର ଯତ୍ନ କେତିକି ନବ, ତ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱଟା ମହିଳାଙ୍କ ଉପରେ ଥାଏ, ସେମାନଙ୍କୁ କଣ ସନ୍ଦେଶ ଦେବେ?
0: ମହିଳାମାନେ ତ ଘରର ମେରୁଦଣ୍ଡ, ଶରୀର ମାଧ୍ୟମ ନା ଖଳୁଧର୍ମ ସାଧନ, ମହିଳାମାନେ ଯଦି ସୁସ୍ଥ ଜାଣିବେ ପରିବାର ସୁସ୍ଥ। ଭାରତବର୍ଷରେ ପ୍ରାୟ ମହିଳାଙ୍କ କ୍ଷେତ୍ରରେ ଆଇରନ୍ ଡିଫିସିଏନ୍ସି ଥାଏ, ହିମୋଗ୍ଲୋବିନ୍ ଡିଫିସିଏନ୍ସି ଥାଏ, ଯାହାଦ୍ୱାରା ସେମାନଙ୍କ ଥକାପଣର ଅନୁଭବ ହୁଏ। ଆଉ ମୋଷ୍ଟଲି ମହିଳାମାନେ ନିଜକୁ ବହୁତ ନେଗ୍ଲେକ୍ଟ କରନ୍ତି, କରେ ସମସ୍ତଙ୍କ ସ୍ୱାସ୍ଥ୍ୟ ଉପରେ ମହିଳାଙ୍କ ସ୍ୱାସ୍ଥ୍ୟ ଆସେ। ମହିଳାମାନେ ସୁଷମ ଖାଦ୍ୟ ଖାଇବା ନିହାତି ଜରୁରୀ, ଯେମିତି ଅମୃତଭଣ୍ଡା ଖାଇପାରିବେ, ଗାଜର ଖାଇପାରିବେ, ତଟକା ପନିପରିବା ଖାଇପାରିବେ, ତତ୍ ସଙ୍ଗେ ସଙ୍ଗେ ଅଣ୍ଡା, ମାଛ, ମାଂସ, ଯେଉଁଥିରେ ପ୍ରୋଟିନ୍ ଅଛି, ନ୍ୟୁଟ୍ରିଏଣ୍ଟ ଅଛି, ଯେଉଁଥିରେ ଆବଶ୍ୟକ ମିନେରାଲ୍ସ ଅଛି, ସେଇ ଜିନିଷ ଗୁଡ଼ିକୁ ଖାଇପାରିବେ। ଅଁଳା ଖାଇପାରିବେ, ବେରି ଖାଇପାରିବେ, ଏପଲ୍ ଖାଇପାରିବେ।
1: ଅଁଳାଟାକୁ ତ ସାଧାରଣତଃ କୁହାଯାଏ ସେଟା ଆମ ପାଇଁ ଅମୃତ ଭଳି କାମ କରେ।
0: ଅଁଳା ହଉଛି ରସାୟନ, ରସସ୍ୟ ଅୟନ, ଯାହା ଶରୀରକୁ ପୃଷ୍ଟ କରେ। ଅଁଳା ହଉଛି ଭିଟାମିନ୍ ସି ର ସୋର୍ସ, ଆପଣ ଅଁଳା ଖାଇବା ଦ୍ୱାରା ନିଜ ଇମ୍ୟୁନ୍ ବୁଷ୍ଟ କରିପାରିବେ, ଯାହା ଆଣ୍ଟି ଅକ୍ସିଡାଣ୍ଟ ଆମକୁ ରୋଗ ପ୍ରତିଷେଧକ ଶକ୍ତି ବଢାଇଥାଏ। କିସମିସ୍ ଖାଇପାରିବେ, ମହିଳାମାନଙ୍କ ସ୍ୱାସ୍ଥ୍ୟ ନିହାତି ଆବଶ୍ୟକ।
1: ମହିଳାମାନେ ସୁସ୍ଥ ରହିଲେ ସିଏ ପରିବାରକୁ ସୁସ୍ଥ ରଖିପାରିବେ, ତ ସିଏ ତାଙ୍କ ନିଜ ଖାଇବା କଥା ବୁଝିବେ, ପରିବାରକୁ ସୁସ୍ଥ ରଖିବା ପାଇଁ ମଧ୍ୟ ସେମିତି ଖାଦ୍ୟ ପ୍ରସ୍ତୁତ କରିବା ମଧ୍ୟ ନିହାତି ଦରକାର, ଯୋଉଟାକ ଘରେ ସହଜରେ, ଯେମିତି ଆଗ ଆମେ ଚୁଡା, ମୁଢି, ମିକ୍ସଚର,

0: ଆଗ ତ ମାଣ୍ଡିଆଟାକୁ ଲୋକ କହୁଥିଲେ ଯେ ଏଇଟା ଗରିବର ଖାଦ୍ୟ, କିନ୍ତୁ ବର୍ତ୍ତମାନ ତାହା ଏଇଟା ଧନୀମାନଙ୍କ ପାଇଁ ଅମୃତ ସଦୃଶ୍ୟ ପାଲଟି ଯାଇଛି, ଯାହାକୁ କି ମାଣ୍ଡିଆ ସୁପ୍ ଜୁସ୍ କରିକି ଲୋକ ପିଇବା ଷ୍ଟାଇଲରେ ଆରମ୍ଭ କଲେ।
1: ଏବେ ମାଣ୍ଡିଆ ସମସ୍ତଙ୍କ ପାଇଁ ଅମୃତ ପାଲଟି ଯାଇଛି, କାରଣ ମାଣ୍ଡିଆରେ ଅଧିକ ପରିମାଣରେ ଲୁହ ଥାଏ, ବିଭିନ୍ନ ଏନ୍ଜାଇମ୍ ଥାଏ, ଭିଟାମିନ୍ସ ଥାଏ, ଯାହା ଆମ ଶରୀରକୁ ପୃଷ୍ଟି ଦିଏ। ମାଣ୍ଡିଆ ଏକ ଏବେ ମୁଁ ତ କହିବାକୁ ଗଲେ ମାଣ୍ଡିଆ ଆମର ଦୈନନ୍ଦିନ ଖାଦ୍ୟ ରୂପେ ପରିଣତ ହେଇଯାଇଛି। ରାଗି ଇଡ୍ଲି, ରାଗିର ସବୁ ଜିନିଷ,
0: ଲଡୁଠୁ ଆରମ୍ଭ କରି ଯେତେ ପ୍ରକାର କେକ୍ ମଧ୍ୟ ମାଣ୍ଡିଆରେ ବର୍ତ୍ତମାନ ତିଆରି ହେଇପାରୁଛି। ତ ଏଇଟା ଗୋଟେ ଆମ ପାଇଁ ମାନେ ମହିଳାମାନଙ୍କ ପାଇଁ ଗୋଟେ ଭଲ ସୁଯୋଗ, ସେମାନେ ମାଣ୍ଡିଆର ଖାଦ୍ୟ ପ୍ରସ୍ତୁତ କରି ଶିଶୁମାନଙ୍କୁ ଦେଇପାରିବେ। ତ ଗୋଟେ ଛୋଟ ଶିଶୁ ସେ ଯେତେବେଳେ ଖାଦ୍ୟ ବିଷୟରେ ଜାଣିନଥାଏ, ସ୍ୱାଦ ଚାଖି ନଥାଏ, କିଛି ଅଳ୍ପ ଖାଦ୍ୟ ଖାଇଥାଏ, ତା ମା ତାକୁ ଅଭ୍ୟାସ କରାଏ କିଛି କିଛି ବାହାର ଖାଦ୍ୟ ଖାଇବା ପାଇଁ। ସେତେବେଳେ ମା ଯଦି ଏଇ ଆମର ଘରୋଇ ଖାଦ୍ୟ ଗୁଡ଼ିକ ପିଲାଙ୍କୁ ପିଲାବେଳୁ ଅଭ୍ୟାସ କରିବେ, ନାଇଁ ସିଏ ଏବେ ଖାଇଦେଇଥାଉ, ବଡ଼ ହେଲେ ଏସବୁ ଖାଦ୍ୟ ଖାଇବ ଶିଖିବା, ଏମିତି କିଛି ଜଣ ଭାବନ୍ତି, କିନ୍ତୁ ଛୋଟବେଳୁ ଯଦି ଏଇ ଖାଦ୍ୟ ଗୁଡ଼ିକ ତାକୁ ଅଭ୍ୟାସ କରାଇବେ, ତାହେଲେ ଶିଶୁଟି ମଧ୍ୟ ସବୁ ପ୍ରକାର ଖାଦ୍ୟ ଖାଇବା ପାଇଁ ବୋଲି ଉତ୍ସାହ ପ୍ରକାଶ କରିବ ବା ଖାଇବାର ଅଭ୍ୟସ୍ତ ହେବ।
1: ଶରୀର ପୃଷ୍ଟି ପାଇଁ ଶିଶୁଟି ଯେତେବେଳେ ବଡ଼ ହୁଏ, ଭାବନାତ୍ମକ, ଶାରୀରିକ, ମାନସିକ ରୂପେ ସେ ପୂର୍ଣ୍ଣତା ପାଇବାକୁ ଚେଷ୍ଟା କରେ। ସେଥିପାଇଁ ଦରକାର ପୋଷଣ। ପୋଷଣ ରହିଲା ଖାଦ୍ୟରେ। ଖାଦ୍ୟ ଆମେ ଯାହା ଦେବା ଶିଶୁର ସେଇଭଳି ଭାବେ ସକାରାତ୍ମକ ଗୁଣର ବୃଦ୍ଧି ପାଇବ ଶାରୀରିକ ଓ ମାନସିକ ସ୍ତରରେ। ପିଲାବେଳେ ଯଦି ଆମେ ଶିଶୁକୁ ମାନେ ଖାଇବା ପାଇଁ ଘରୋଇ ଖାଦ୍ୟ ଦେବା, ସୁସ୍ଥ ଖାଦ୍ୟ ଦେବା, କିନ୍ତୁ ଆହାରର ବି ଆପଣ ଆୟୁର୍ବେଦ ଅନୁସାରେ ଦେଖିବେ, ଆହାର ବି ଆପଣ ବହୁତ ସ୍ତରରେ ଦେଖିବେ, ଆହାରକୁ କେମିତି ଖାଇବେ, କେଉଁଭଳି ଖାଇବେ, ମାନେ ଋତୁ ଅନୁସାରେ ମଧ୍ୟ ଆମର ଆହାରର ବର୍ଣ୍ଣନା ଅଛି। ଯେମିତି ଏବେ ଗ୍ରୀଷ୍ମ ଋତୁ ଚାଲିଛି, ଗ୍ରୀଷ୍ମ ଋତୁରେ ଆପଣ ସାଧାରଣତଃ ଥଣ୍ଡା ଖାଦ୍ୟ ଖାଇବେ, ଆମେ ଯେମିତି ଦେଖୁଥିବା ତାଳ, ସତେଜ ଫଳ, ଅମୃତ ଭଣ୍ଡା, ଯେମିତି ଖରାଦିନିଆ ସବୁ ମଧୁର ଖାଦ୍ୟ
0: ଆମେ ଆମର ପଖାଳ ଭାତକୁ ବି ନେଇପାରିବା।
1: ପଖାଳ ଭାତରେ ତ ଫର୍ମେଣ୍ଟେଡ୍ ଫୁଡ୍, ଆଉ ଏବେ ସେଇଟା ପ୍ରୁଫ୍ ବି ହେଇଛି କି ସେଇଟା ଇଣ୍ଟେଷ୍ଟାଇନ୍ ପାଇଁ ହେଲ୍ଦି, ମାନେ ଯୋଉ ପଖାଳ ଭାତ ସ୍ୱାସ୍ଥ୍ୟକାରକ, ପଖାଳକୁ ଆମେ ନେଇପାରିବା ଖାଦ୍ୟ ରୂପେ।
0: ତ ମୁଁ ଏଇଠି ଆମର ଶ୍ରୋତା ଭଉଣୀମାନଙ୍କ ପାଇଁ ଗୋଟିଏ ପ୍ରଶ୍ନ ଆପଣଙ୍କୁ ପଚାରିବି, ସ୍ୱାଦ ଆଉ ସ୍ୱାସ୍ଥ୍ୟ ଭିତରୁ କାହାକୁ ଆମେ ବାଛିବା ଉଚିତ?
1: ମୁଁ ଆପଣଙ୍କୁ କହିଥିଲି ସ୍ୱାସ୍ଥ୍ୟକୁ ହିଁ ବାଛିବା ଉଚିତ। ସ୍ୱାସ୍ଥ୍ୟ ହେଉଛି ସମ୍ପଦ। ସ୍ୱାସ୍ଥ୍ୟ ଶରୀର ମାଧ୍ୟମରେ ଶରୀର ମାଧ୍ୟମରେ ଖଳୁ ଧର୍ମ ସାଧନ। ସୁସ୍ଥ ରହିବା ନିହାତି ଦରକାର, କାହିଁକି ନା ଆମ ଦୈନନ୍ଦିନ କାର୍ଯ୍ୟକୁ ଆମେ ସୁଚାରୁ ରୂପେ ସମ୍ପାଦନ କରିପାରିବା।
0: ବହୁତ ବଢିଆ କଥା କହିଲେ ଆମର ଶ୍ରୋତା ଭଉଣୀମାନଙ୍କୁ। ଆପଣ ଆଜି ଏଇ ଯୋଉ ଫାଷ୍ଟଫୁଡ୍ ଧୀମା ବିଷ ବା ସ୍ଲୋ ପଏଜନ୍, ଆମେ ଯାହାକୁ ଧୀରେ ଧୀରେ ଏହା ଶରୀରକୁ କ୍ଷତି କରେ, ପ୍ରତ୍ୟେକ ଅଙ୍ଗ ସହିତ ଶରୀରକୁ କ୍ଷତି କରେ, ସେ ବିଷୟରେ ଅନେକ ଉପଦେଶ ଏବଂ ଅନେକ ବୈଜ୍ଞାନିକ କାରଣ ତାର ସହିତ ଆମର ଶ୍ରୋତା ଭଉଣୀମାନଙ୍କୁ ଜଣାଇଛନ୍ତି। ତେଣୁ ଆକାଶବାଣୀ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
1: ନମସ୍କାର।

ଶ୍ରୋତା ଭଉଣୀ ଶୁଣିଲେ ତ, ଫାଷ୍ଟଫୁଡ୍ ଆମ ଶରୀର ପାଇଁ କେତେ କ୍ଷତିକାରକ? ହଁ, ତେଣୁ ଫାଷ୍ଟଫୁଡ୍ ଠାରୁ ଦୂରେଇ, ଯେପରି ଆମ ମା ଜେଜେମା ଆମକୁ ବିଭିନ୍ନ ଖାଦ୍ୟ ଦେଉଥିଲେ, ମୋମୋ ଚାଉମିନ୍ ବଦଳରେ ମଣ୍ଡା, କାକେରା, ଚିତଉ, ଚକୁଳି, ଇଡ଼ିଲି, ଗଜାବୁଟ, ଗଜାମୁକ, ମୁଢ଼ି, ଚୁଡ଼ା ଭଳି ସ୍ୱାସ୍ଥ୍ୟ ଉପଯୋଗୀ ଖାଦ୍ୟକୁ ବନେଇ ପାରିବା, ଏବଂ ଏହି ସ୍ଲୋ ପଏଜନ୍ ଠାରୁ ନିଜ ପରିବାରକୁ ଦୂରେଇ ରଖି ଏକ ସୁସ୍ଥ ସମାଜ ଗଢ଼ି ତୋଳିବାରେ ସହାୟକ ହେବା।

0: ସରକାରୀ ସମ୍ବାଦ ଆମ କେନ୍ଦ୍ରରୁ
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ଓସ୍ରୋରେ ଆଜି ହେବାକୁ ଥିବା ତୃତୀୟ ଭାରତ ନର୍ଡିକ୍ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ଜଗଦଲପୁରରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଜାରି ରହିଛି କେନ୍ଦ୍ରୀୟ ଜୋନାଲ ପରିଷଦ ବୈଠକ। ପେଟ୍ରୋଲ ଓ ଡିଜେଲ ଦର ଲିଟର ପ୍ରତି 90 ପଇସା ବୃଦ୍ଧି। ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ସାକ୍ଷାତ କରିବା ପାଇଁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ଚୀନ ଗସ୍ତ। ଆଞ୍ଚଳିକ ଓ ବୈଶ୍ୱିକ ପ୍ରସଙ୍ଗ ଉପରେ ହେବ ଗୁରୁତ୍ୱପୂର୍ଣ୍ଣ ଆଲୋଚନା। ଏବଂ ଆଇପିଏଲ୍ କ୍ରିକେଟରେ ଆଜି ରାଜସ୍ଥାନ ରୟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ଖେଳାଯିବ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନରୱେରେ ରାଜଧାନୀ ଓସ୍ଲୋରେ ହେବାକୁ ଥିବା ତୃତୀୟ ଭାରତ ନର୍ଡିକ୍ ସମ୍ମିଳନୀରେ ଯୋଗଦେବେ। ପ୍ରଯୁକ୍ତିବିଦ୍ୟା, ନବୀକରଣୀୟ ଶକ୍ତି, ପ୍ରତିରକ୍ଷା, ସ୍ଥିରତା ଏବଂ ବାଣିଜ୍ୟ ଭଳି କ୍ଷେତ୍ରରେ ନର୍ଡିକ୍ ରାଷ୍ଟ୍ରଗୁଡ଼ିକ ସହିତ ଭାରତର ରଣନୈତିକ ସହଭାଗିତାକୁ ସୁଦୃଢ଼ କରିବା ଏହି ସମ୍ମିଳନୀର ଲକ୍ଷ୍ୟ ରହିଛି। ଏହି ସମ୍ମିଳନୀରେ ଭାରତ ସମେତ 5 ନର୍ଡିକ୍ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ଯୋଗ ଦେଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମ୍ମିଳନୀ ଅବସରରେ ନର୍ଡିକ୍ ସଦସ୍ୟ ରାଷ୍ଟ୍ର ଡେନମାର୍କ, ଆଇସ୍ଲ୍ୟାଣ୍ଡ ଏବଂ ଫିନ୍ଲାଣ୍ଡର ପ୍ରଧାନମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ବିଶ୍ୱରେ ଦେଖାଦେଇଥିବା ଅନିଶ୍ଚିତତା ସମୟରେ ପରସ୍କର ମଧ୍ୟରେ ସହଯୋଗ, ସହଭାଗିତା, ସମୃଦ୍ଧି ଏବଂ ଏକ ସ୍ଥାୟୀ ଭବିଷ୍ୟତ ପାଇଁ ମାର୍ଗ ପ୍ରସ୍ତୁତ କରିବା ଉପରେ ଭାରତ ଏବଂ ସ୍ୱିଡେନ୍ ଗୁରୁତ୍ୱ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱିଡେନ୍ ପ୍ରଧାନମନ୍ତ୍ରୀ ଉଲ୍ଫ କ୍ଲିଷ୍ଟର୍ସନ୍ଙ୍କ ଦ୍ୱାରା ଲିଖିତ ଏକ ପ୍ରବନ୍ଧରେ ଉଲ୍ଲେଖ କରାଯାଇଛି ଯେ ବିଶ୍ୱରେ ବୃଦ୍ଧି ପାଉଥିବା ଭୂ ରାଜନୈତିକ ଅନିଶ୍ଚିତତା, ଶକ୍ତି ସଙ୍କଟ ଏବଂ ଅର୍ଥନୈତିକ ବିଭାଜନ ସମୟରେ ସଂକୀର୍ଣ୍ଣ ଜାତୀୟ ଆଭିମୁଖ୍ୟକୁ ଦୂରେଇ ରହି ସହଭାଗୀ ସମୃଦ୍ଧିକୁ ମଜବୁତ କରିବାର ଆବଶ୍ୟକତା ଦେଖାଦେଇଛି। ଏକ ଜାତୀୟ ଦୈନିକ ସମ୍ବାଦପତ୍ରରେ ଆଜି ପ୍ରକାଶିତ ଏହି ଆଲେଖ୍ୟରେ ଉଭୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ମିଳିତ ଜାତିସଂଘ ଏହାର 80ତମ ବାର୍ଷିକୀ ପାଳନ କରୁଥିବା ବେଳେ ଅନ୍ତର୍ଜାତୀୟ ସହଯୋଗ ଏବଂ ବହୁପକ୍ଷୀୟ ମୂଲ୍ୟ ଅଧିକ ସ୍ପଷ୍ଟ ହୋଇଛି। ଏଥିସହିତ ସମସାମୟିକ ବାସ୍ତବତାକୁ ରୂପାୟନ କରିବା ପାଇଁ ବୈଶ୍ୱିକ ଶାସନ ସଂସ୍ଥାଗୁଡ଼ିକରେ ସଂସ୍କାର ଆଣିବାର ଆବଶ୍ୟକତାକୁ ଅଣଦେଖା କରାଯାଇପାରିବ ନାହିଁ ବୋଲି ଉଭୟ ନେତା ଗୁରୁତ୍ୱାରୋପ କରିଛନ୍ତି। ଅନ୍ତର୍ଜାତୀୟ ଆଇନ ଏବଂ ସାର୍ବଭୌମ ସମାନତା ଭିତ୍ତିରେ ପ୍ରତିଷ୍ଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଦଶନ୍ଧି ଧରି ବିଶ୍ୱରେ ସ୍ଥିରତା ଏବଂ ବିକାଶ ସୃଷ୍ଟି କରିବାରେ ସାହାଯ୍ୟ କରିଛି। 2047 ସୁଦ୍ଧା ବିକଶିତ ଦେଶ ମାନ୍ୟତା ଏବଂ 2070 ସୁଦ୍ଧା ଶୂନ୍ୟ ନିର୍ଗମନ ହାସଲ କରିବା ପାଇଁ ଭାରତ ଓ ସ୍ୱିଡେନ୍ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଉପରେ ଗୁରୁତ୍ୱ ଦିଆଯାଇଛି। ଉଭୟ ନେତା 2030 ସୁଦ୍ଧା ଭାରତ ସ୍ୱିଡେନ୍ ମେଣ୍ଟକୁ ବ୍ୟାପକ ଏବଂ ସମୃଦ୍ଧ କରିବା ଲାଗି ଆହ୍ୱାନ ଦେଇଛନ୍ତି। ଏହି ପ୍ରୟାସରେ ଦୃଢ଼ ନବୋନ୍ମେଷ ପରିବେଶ ଏବଂ ସ୍ୱଚ୍ଛ ପ୍ରଯୁକ୍ତି ନେତୃତ୍ୱ ସହିତ ସକ୍ରିୟ ଯୋଗଦାନ ଲାଗି ନର୍ଡିକ୍ ଅଂଶୀଦାରଙ୍କ ସମେତ ଅଧିକ ଦେଶକୁ ଉଭୟ ନେତା ନିବେଦନ କରିଛନ୍ତି। ଛତିଶଗଡ଼ର ଜଗଦଲପୁରଠାରେ କେନ୍ଦ୍ରୀୟ ଜୋନାଲ ପରିଷଦର ଉଚ୍ଚସ୍ତରୀୟ ବୈଠକ ଆରମ୍ଭ ହୋଇଛି। କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହା ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଛତିଶଗଡ଼ର ମୁଖ୍ୟମନ୍ତ୍ରୀମାନେ ଏହି 26ତମ କେନ୍ଦ୍ରୀୟ ଜୋନାଲ ପରିଷଦରେ ଯୋଗ ଦେଇଛନ୍ତି। କେନ୍ଦ୍ର ଗୃହ ସଚିବ, ଗୁଇନ୍ଦା ବ୍ୟୁରୋ ନିର୍ଦ୍ଦେଶକ, 4 ରାଜ୍ୟର ପୁଲିସ୍ ମହାନିର୍ଦ୍ଦେଶକଙ୍କ ସମେତ ବରିଷ୍ଠ ପୁଲିସ୍ ଅଧିକାରୀ ଓ ପ୍ରଶାସନିକ ଅଧିକାରୀମାନେ ବୈଠକରେ ଉପସ୍ଥିତ ଅଛନ୍ତି। ପେଟ୍ରୋଲ ଓ ଡିଜେଲ ଦର ଆଜି ଲିଟର ପ୍ରତି 90 ପଇସା ବୃଦ୍ଧି ଘଟିଛି। ଚଳିତ ସପ୍ତାହରେ ଏହା ଦ୍ୱିତୀୟ ଦର ବୃଦ୍ଧି। ଏହି ଦର ବୃଦ୍ଧି ପରେ ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ଲିଟର ପିଛା 98.64 ପଇସା ଏବଂ ଡିଜେଲ ଲିଟର ପିଛା 91.58 ପଇସା ହୋଇଛି। ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା 107.69 ପଇସା ହୋଇଥିବା ବେଳେ ଡିଜେଲ ଲିଟର ପ୍ରତି 94.08 ପଇସା ହୋଇଛି। କୋଲକାତାରେ ପେଟ୍ରୋଲ ଲିଟର ପିଛା 109.70 ପଇସା ଏବଂ ଡିଜେଲ ଲିଟର ପିଛା 96.07 ପଇସା ହୋଇଥିବା ବେଳେ ଚେନ୍ନାଇରେ ଏହି ଦର ଯଥାକ୍ରମେ 104.49 ପଇସା ଏବଂ 96.11 ପଇସା ରହିଛି। 4 ବର୍ଷର ବ୍ୟବଧାନ ପରେ ଚଳିତ ମାସ

ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର କୃଷିମନ୍ତ୍ରୀ, ବରିଷ୍ଠ ଅଧିକାରୀ, ବୈଜ୍ଞାନିକ, କୃଷି ପ୍ରତିନିଧି, କୃଷି ବିଶେଷଜ୍ଞ ଓ ଅନ୍ୟାନ୍ୟ ଅଂଶୀଦାରମାନେ ଯୋଗଦେଇ ଏ କ୍ଷେତ୍ରର ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ନିଜର ସୁଚିହ୍ନିତ ମତାମତ ବ୍ୟକ୍ତ କରିଛନ୍ତି। ସମ୍ମିଳନୀ ପରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଗଣମାଧ୍ୟମକୁ ସମ୍ବୋଧିତ କରିବାର କାର୍ଯ୍ୟସୂଚୀ ରହିଛି। ଅପରେସନ୍ ସିନ୍ଦୁର ସାମରିକ ସଠିକତା, ସୂଚନା ନିୟନ୍ତ୍ରଣ, କୂଟନୈତିକ ସଂକେତ ଏବଂ ଆର୍ଥିକ ସଂକଳ୍ପକୁ ଏକ ସୁସଂଗଠିତ ଜାତୀୟ କାର୍ଯ୍ୟ ଭାବରେ ପ୍ରମାଣିତ କରିଛି ବୋଲି ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ କହିଛନ୍ତି। ଜାତୀୟ ରାଜଧାନୀ ଦିଲ୍ଲୀରେ ସୁରକ୍ଷା ସମୃଦ୍ଧି ନିରନ୍ତର ଜାତୀୟ ଅଭିବୃଦ୍ଧି ପାଇଁ ସ୍ମାର୍ଟ ପାୱାର ଶୀର୍ଷକ ଏକ ସମ୍ମିଳନୀରେ ଉଦ୍ବୋଧନ ଦେଇ ସେନାମୁଖ୍ୟ ଶ୍ରୀ ଦ୍ୱିବେଦୀ କହିଛନ୍ତି, ଅପରେସନ୍ ସିନ୍ଦୁର ଶତ୍ରୁ ରାଷ୍ଟ୍ରକୁ ଗଭୀର ଭାବରେ ଆଘାତ ଦେବା ସହ ଆତଙ୍କବାଦର ଭିତ୍ତିଭୂମିକୁ ନଷ୍ଟ କରିଦେଇଥିଲା। ଜମ୍ମୁ ଶ୍ରୀମାତା ବୈଷ୍ଣୋଦେବୀ କାତ ସେକ୍ସନରେ 238 କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ପ୍ରକଳ୍ପକୁ ଭାରତୀୟ ରେଳବାଇ ମଞ୍ଜୁରୀ ପ୍ରଦାନ କରିଛି। ଏହି ପ୍ରକଳ୍ପ ଅଧୀନରେ ଟନେଲ ରକ୍ଷଣାବେକ୍ଷଣ, ସେତୁ ସୁରକ୍ଷା ଏବଂ କ୍ରିଟିକାଲ ସ୍ଲୋପ ସ୍ଥାପନ ଆଦି କାର୍ଯ୍ୟ କରାଯିବ। ଏ ସମ୍ପର୍କରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଦେଶର ଅତି ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷିତ ରେଳ ଯୋଗାଯୋଗ ବ୍ୟବସ୍ଥା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତାକୁ ଏହା ପ୍ରତିଫଳିତ କରୁଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭିଏତନାମ ସହ ପ୍ରତିରକ୍ଷା ସହଯୋଗକୁ ଅଧିକ ସମୃଦ୍ଧ କରିବା ପାଇଁ ଭାରତର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ଭିଏତନାମ ରାଷ୍ଟ୍ରପତି ଟୋ ଲାମ୍ଙ୍କ ସହ ତାଙ୍କର ହୋଇଥିବା ଆଲୋଚନା ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି, ଏହି ସହଯୋଗ ଦୁଇ ଦେଶ ମଧ୍ୟରେ ବର୍ଦ୍ଧିତ ବ୍ୟାପକ ରଣନୀତିକ ସହଭାଗିତାର ଏକ ପ୍ରମୁଖ ସ୍ତମ୍ଭ। ଭାରତ ଏବଂ ଭିଏତନାମ ପାରସ୍ପରିକ ବିଶ୍ୱାସ, ସମାନ ମୂଲ୍ୟବୋଧ ଏବଂ ଆଞ୍ଚଳିକ ସ୍ଥିରତା ସ୍ଥାପନ କରିବା ପାଇଁ ଘନିଷ୍ଠ ସହଯୋଗର ମୂଳଦୁଆ ପକାଇଛନ୍ତି। ଉଭୟ ପକ୍ଷ ଭାରତ ଭିଏତନାମ ପ୍ରତିରକ୍ଷା ସହଭାଗିତା ବୃଦ୍ଧିର ସମୀକ୍ଷା କରିଥିଲେ ଏବଂ ସାମୁଦ୍ରିକ ସୁରକ୍ଷା, ପ୍ରତିରକ୍ଷା ଶିଳ୍ପ, ତାଲିମ ଓ ଆଞ୍ଚଳିକ ସ୍ଥିରତାରେ ସହଯୋଗକୁ ଆହୁରି ଘନିଷ୍ଠ କରିବା ପାଇଁ ଉପାୟଗୁଡ଼ିକ ଉପରେ ଆଲୋଚନା କରିଥିଲେ। ଦୁଇ ନେତା ମିଳିତ ଭାବରେ ଭିଏତନାମର ବାୟୁସେନା ଅଧିକାରୀ କଲେଜରେ ପ୍ରତିଷ୍ଠିତ ଭାଷା ପ୍ରୟୋଗଶାଳା ଉଦ୍ଘାଟନ କରିଥିଲେ। ଏହି ଅବସରରେ ଏଆଇ ଏବଂ କ୍ୱାଣ୍ଟମ୍ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ ଚୀନ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କୁ ସାକ୍ଷାତ କରିବା ପାଇଁ ଚୀନ ଯାତ୍ରା କରୁଛନ୍ତି। କ୍ରେମ୍ଲିନ୍ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଦୁଇ ନେତା ଆର୍ଥିକ ସହଯୋଗ ଏବଂ ପ୍ରମୁଖ ଆଞ୍ଚଳିକ ଓ ବୈଶ୍ୱିକ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ଚୀନ ରୁଷ ବନ୍ଧୁତ୍ୱ ଚୁକ୍ତିର 25 ବର୍ଷ ପୂରଣ ଅବସରରେ ପୁତିନଙ୍କ ଏହି ଗସ୍ତ ବିଶେଷ ମହତ୍ୱ ରଖିଛି। ବିଶ୍ୱରେ ଦେଖାଦେଇଥିବା ବହୁ ରାଜନୈତିକ ଅସ୍ଥିରତା ମଧ୍ୟରେ ଚୀନ ଉଭୟ ଆମେରିକା ଓ ରୁଷ ସହିତ ସମ୍ପର୍କର ସନ୍ତୁଳନ ରକ୍ଷା କରିବା ଦିଗରେ ପ୍ରୟାସ କରିଛି। ୟୁକ୍ରେନ୍ ବିବାଦ ଉପରେ ପାଶ୍ଚାତ୍ୟ ପ୍ରତିବନ୍ଧକ ସତ୍ତ୍ୱେ ଚୀନ ରୁଷର ସବୁଠାରୁ ବଡ଼ ବାଣିଜ୍ୟିକ ଅଂଶୀଦାର ଏବଂ ରୁଷୀୟ ତୈଳ ଓ ଗ୍ୟାସ୍ର ପ୍ରମୁଖ କ୍ରେତା ରହିଛି। କାତାର, ସାଉଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ଶୀର୍ଷ ନେତୃତ୍ୱଙ୍କ ଅନୁରୋଧ କ୍ରମେ ଇରାନ ଉପରେ ସାମରିକ ଆକ୍ରମଣକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ସାମରିକ ଗଣମାଧ୍ୟମ ଟ୍ରୁଥ୍ ସୋସିଆଲରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଟ୍ରମ୍ପ କହିଛନ୍ତି, ଆଜିଠାରୁ ଆରମ୍ଭ ହେବାକୁ ଥିବା ଆକ୍ରମଣକୁ ଏହି ନେତାଙ୍କ ଅନୁରୋଧ କ୍ରମେ ସ୍ଥଗିତ ରଖାଯାଇଛି। ଆମେରିକା ଏବଂ ପଶ୍ଚିମ ଏସିଆ ରାଷ୍ଟ୍ରଗୁଡ଼ିକ ଦ୍ୱାରା ଗ୍ରହଣୀୟ ଏକ ଚୁକ୍ତି ସ୍ୱାକ୍ଷରିତ ହେବାର ଶ୍ରୀ ଟ୍ରମ୍ପ ଆଶାବ୍ୟକ୍ତ କରିଛନ୍ତି। ଏଥିପାଇଁ ଆଲୋଚନା ଜାରି ରହିଛି। ଆଇପିଏଲ୍ କ୍ରିକେଟରେ ଆଜି ରାଜସ୍ଥାନ ରୟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ଜୟପୁରଠାରେ ସନ୍ଧ୍ୟା 7:30 ଆରମ୍ଭ ହେବ। ପ୍ଲେଅଫ୍ ଖେଳିବା ପାଇଁ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ଗୁଜରାଟ ଟାଇଟନ୍ସ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ଯୋଗ୍ୟତା ଅର୍ଜନ କରିଥିବାବେଳେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ପ୍ଲେଅଫ୍ରୁ ବାଦ୍ ପଡ଼ିଛନ୍ତି।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ କୃଷି ଓ କୃଷକମାନଙ୍କ ଗୁରୁତ୍ୱ ଆଗାମୀ ଦିନରେ ଅଧିକ ବୃଦ୍ଧି ପାଇବ କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ ରାଜ୍ୟମାନଙ୍କ କୃଷିମନ୍ତ୍ରୀ ସମ୍ମିଳନୀକୁ କଲେ ସମ୍ବୋଧନ। ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ। ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ବନକ ଲାଗି ନୀତି। ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି, ଚଳିତ ମାସ ଶେଷ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ସମ୍ଭାବନା। ଦେଶର ଅର୍ଥବ୍ୟବସ୍ଥାରେ କୃଷି କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ବିଭିନ୍ନ ଉନ୍ନୟନମୂଳକ ଯୋଜନା କାର୍ଯ୍ୟକାରୀ କରିଛନ୍ତି ବୋଲି କେନ୍ଦ୍ର

ଲାଗିଛି। ରାଜ୍ୟ ପୁଲିସ ସହ ସମନ୍ୱୟ ରକ୍ଷା ଲାଗି କମିଶନର ପୁଲିସ ସମେତ 8 ରେଞ୍ଜକୁ ଦାୟିତ୍ୱ ଦିଆଯାଇଛି। ସେମାନେ ପଶ୍ଚିମବଙ୍ଗ, ଆସାମ, ନୂଆଦିଲ୍ଲୀ ସମେତ 13 ରାଜ୍ୟକୁ ଯାଇ ନିଖୋଜ ଶିଶୁଙ୍କୁ ଖୋଜିବେ। ବୌଦ୍ଧ ଜିଲ୍ଲାରେ ଜନଭାଗିଦାରୀ ଅଭିଯାନ ଆରମ୍ଭ ହୋଇଛି। ଜିଲ୍ଲାର ବୌଦ୍ଧ, ହରବଙ୍ଗା ଓ କଣ୍ଟାମାଳ ବ୍ଲକରେ ଆଦିମ ଜନଜାତି ଆଦିବାସୀ ବହୁଳ ଗ୍ରାମମାନଙ୍କରେ ଆସନ୍ତା 25 ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ଏହି ଅଭିଯାନ ଆୟୋଜିତ ହେବ। ଏହାର ମୂଳ ଲକ୍ଷ୍ୟ ହେଉଛି ଜନଜାତି ସମ୍ପ୍ରଦାୟଙ୍କ ସଶକ୍ତିକରଣ, ସେମାନଙ୍କ ଐତିହ୍ୟ ସୁରକ୍ଷା ଅଧିକାରୀ ସୁନିଶ୍ଚିତ କରିବା। ତୃଣମୂଳ ସ୍ତରରେ ଲୋକଙ୍କ ସକ୍ରିୟ ଭାଗିଦାରୀ ସହିତ ଏହାକୁ କାର୍ଯ୍ୟକାରୀ କରାଯାଉଛି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ 3 ରଥର 42 ଚକ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଭୋଇ ସେବକଙ୍କ ତତ୍ତ୍ୱାବଧାନରେ ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ଶେଷ ହୋଇଛି। ରଥଖଳାରେ ମହାରଣା ସେବକମାନେ ଧୂଳିଦଣ୍ଡା 2 ତିଆରି କରୁଛନ୍ତି। ଗୋଟିଏ 4 ଶେଷ ହୋଇଥିବାବେଳେ ଅନ୍ୟଟିର ହଣା କାର୍ଯ୍ୟ ଚାଲିଛି। ଦୋଳବେଦୀରେ ନିର୍ମାଣ କରାଯାଇଥିବା ଅସ୍ଥାୟୀ କମରଶାଳରେ ଓଝା ସେବକମାନେ 3 ରଥର ଦଣ୍ଡା କଣ୍ଟା ନିର୍ମାଣ ଜାରି ରଖିଛନ୍ତି। ଦୋଳବେଦୀରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ରଥଯାତ୍ରାରେ ଶ୍ରୀଜୀଉଙ୍କ ପୂଜା ନୀତି ଲାଗି କୁରୁମପିଢ଼ା, ବିଜି ଡୋରି, ପଇତା ପ୍ରସ୍ତୁତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ SIR ସମ୍ବନ୍ଧୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର ସଘନ ସଂଶୋଧନ SIR ବୈଠକ ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଭୋଟର ତାଲିକା ସଂଶୋଧନକୁ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଆସନ୍ତା ସେପ୍ଟେମ୍ବର ମାସ 6 ତାରିଖ ସୁଦ୍ଧା SIR

ପର୍ଯ୍ୟାୟ ପରିବର୍ତ୍ତୀ ପୁନରୁଦ୍ଧାର ଯୋଜନା ଉପରେ ଆଲୋଚନା କରାଯାଇଥିଲା। ଜିଲ୍ଲାର ବିଭିନ୍ନ ନଦୀ ଓ କେନାଲ ବନ୍ଧରେ ପୂର୍ବରୁ ହୋଇଥିବା ଘାଇଗୁଡ଼ିକର ସ୍ଥାୟୀ ମରାମତି, ବନ୍ୟାଜଳର ମୁକ୍ତ ପ୍ରବାହ ପାଇଁ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ନାଳଗୁଡ଼ିକୁ ତୁରନ୍ତ ସଫା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିପର୍ଯ୍ୟୟ ସମୟରେ ଟେଲିଫୋନ୍ ଲାଇନ୍ ସଚଳ ରଖିବା ଏବଂ ବିପର୍ଯ୍ୟୟ ପରେ ବିଦ୍ୟୁତ୍, ଟେଲି ଯୋଗାଯୋଗ ଓ ରାସ୍ତାଘାଟ ଭଳି ଅତ୍ୟାବଶ୍ୟକ ସେବାକୁ ତୁରନ୍ତ ପୁନରୁଦ୍ଧାର କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ବୈଠକରେ ପରାମର୍ଶ ଦିଆଯାଇଛି। ପାଣିପାଗ, ରାଜ୍ୟର ଅଧିକାଂଶ ସ୍ଥାନରେ ଆଜି ମଧ୍ୟ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳି ଜାରି ରହିଛି। ପଶ୍ଚିମ ଓଡ଼ିଶାର ପ୍ରାୟ ସବୁ ଅଞ୍ଚଳରେ ତାପମାତ୍ରା 40 ଡିଗ୍ରୀରୁ ଅଧିକ ଥିବା ସୂଚନା ଆମର ହସ୍ତଗତ ହୋଇଛି। ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାର କେତେକ ସ୍ଥାନରେ କାଳବୈଶାଖୀର ପ୍ରଭାବରେ ଝଡ଼ ବର୍ଷାର ଅନୁମାନ କରାଯାଇଛି। ଅନ୍ୟପକ୍ଷରେ ମୌସୁମୀ ବାୟୁ ଚଳିତ ମାସ ଶେଷ ସୁଦ୍ଧା କେରଳରେ ପ୍ରବେଶ ପାଇଁ ପାଗ ଅନୁକୂଳ ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ, ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ କୃଷକମାନଙ୍କ ଗୁରୁତ୍ୱ ଆଗାମୀ ଦିନରେ ଅଧିକ ବୃଦ୍ଧି ପାଇବ କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ ରାଜ୍ୟମାନଙ୍କ କୃଷିମନ୍ତ୍ରୀ ସମ୍ମିଳନୀକୁ କଲେ ସମ୍ବୋଧନ। ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ 2 ପରୀକ୍ଷା ଫଳ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି, ଚଳିତ ମାସ ଶେଷ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ଏତିକି, ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋଏଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଅନେକ ପ୍ରକାର ବୁଝାଇ ସୁଝାଇ କହିଲେ ମଧ୍ୟ ଆମ୍ଭ
1: ଜ୍ଞାନ
0: ଆମ୍ଭ ଜ୍ଞାନ ତନୟ ଲବେ ମାତ୍ର ଗ୍ରହଣ କଲା ନାହିଁ ନାଥ
2: ଆରେ ଲବେ ମାତ୍ର
1: ଆରେ
0: ତିଳେ ମାତ୍ର ଗ୍ରହଣ କଲା ନାହିଁ ପ୍ରୀତି ପଛାଳ
2: ତୁଇ ଏପରି କୁଳଙ୍ଗାର ପୁତକୁ ଜନ୍ମ କରିଅଛୁ ଏ କୁଳକଣ୍ଡ ତୋର ଜୀବନରେ ଥିଲେ ମୋର କେବେ ମନେ
1: ନାହିଁ
0: ସେପରି କୁନ୍ତୁରି ନାଥ
2: ଏଣୁ କରି ଏକ ଜୀବନୀ ସ ବିନାଶ କରିବି ରେ ନାରୀ ମରି
0: ପ୍ରୀତି ପଛାଳ
1: ମହାର ପ୍ରାଣର ରକ୍ଷା କଥା ସେ ଅନାଦି

ଶ୍ରୋତାବନ୍ଧୁ, ଆପଣମାନେ ଶୁଣୁଥିଲେ ହିନ୍ଦୀ ଓ ଇଂରାଜୀର ସମାଚାର। ଆପଣଙ୍କୁ ଶୁଣାଇଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆସନ୍ତୁ ଶୁଣିବା ପରବର୍ତ୍ତୀ କାର୍ଯ୍ୟକ୍ରମ, ପ୍ରସାରିତ ହେବାକୁ ଥିବା ଆଜି କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। 6:15 ଶୁଣିପାରିବେ ସନ୍ଥ ତୁଳସୀଦାସ ବିରଚିତ।

0: କଟକ କେନ୍ଦ୍ରରୁ ଶ୍ରୋତାବନ୍ଧୁ 7:25 ଶୁଣିପାରିବେ କାର୍ଯ୍ୟକ୍ରମ ଜିଲ୍ଲା ହାଲଚାଲ। ଜିଲ୍ଲା ହାଲଚାଲ ପରେ ଶୁଣିବେ କାର୍ଯ୍ୟକ୍ରମ କିଷାନ ବାଣୀ, ଶୁଣାଇବୁ 7:30। ଆଜି ଆପଣଙ୍କ ପାଇଁ ରହିଛି ଖରାଦିନେ ଆମ୍ବ ଚାଷର ମହତ୍ଵ, ଆପଣଙ୍କୁ ଶୁଣାଇବେ ସବିତା ନାୟକ। ପରେ ପରେ ଇଣ୍ଟରଭ୍ୟୁ ଶୁଣିପାରିବେ କେ ନରସିଂହ ପାତ୍ରଙ୍କ। ରାତି 8 ଶୁଣିପାରିବେ କିଛି ହିନ୍ଦୀ ଚଳଚ୍ଚିତ୍ର ଗୀତ, ଶୁଣାଇବୁ ଆମ କେନ୍ଦ୍ରରୁ। ପରେ ପରେ ଶୁଣିବେ ଓଡ଼ିଆ ପୁରୁଣା ଚଳଚ୍ଚିତ୍ର ଗୀତ 8:15। ଶ୍ରୋତାବନ୍ଧୁ କିଛି ଆଲବମ୍ ଗୀତ ଶୁଣିବାକୁ ପାଇବେ 8:30। ପରେ ପରେ ରହିଛି ଆପଣଙ୍କ ପାଇଁ ସମାଚାର ସନ୍ଧ୍ୟା 8:45। ରାତି 9 ଶୁଣିପାରିବେ ଆପଣଙ୍କ ପ୍ରିୟ କାର୍ଯ୍ୟକ୍ରମ ବିବିଧ ଭାରତୀ। ଶ୍ରୋତାବନ୍ଧୁ ଗୀତ ଗଜଳ ଶୁଣିପାରିବେ ରାତି 10। ପରେ ପରେ ରହିଛି କିଛି ହିନ୍ଦୀ ଚଳଚ୍ଚିତ୍ର ଗୀତ 10:30। ଶ୍ରୋତାବନ୍ଧୁ ଇଏ ଥିଲା ଆଜିର କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ଆସନ୍ତୁ ଶୁଣିବା ପ୍ରସାରିତ ହେବାକୁ ଥିବା ପରବର୍ତ୍ତୀ କାର୍ଯ୍ୟକ୍ରମ ସନ୍ଥ ତୁଳସୀଶ ବିରଚିତ ଶ୍ରୀରାମଚରିତ ମାନସର 36ତମ ଭାଗ।
1: Three, six.

ଆକାଶବାଣୀ ବ୍ରହ୍ମପୁର ଶ୍ରୋତାବନ୍ଧୁ, ଆପଣମାନେ ଶୁଣୁଥିଲେ ଶ୍ରୀରାମଚରିତ ମାନସ ସନ୍ଥ ତୁଳସୀଦାସ ବିରଚିତର 36ତମ ଭାଗ। ଆସନ୍ତୁ ଶୁଣିବା ପରବର୍ତ୍ତୀ କାର୍ଯ୍ୟକ୍ରମ ଗୀତଟିଏ।

0: ଉଦୟ ଭାରତ ପ୍ରଯୋଜନା ବିନୟ କୁମାର ସମୁଦାୟ।
1: ନମସ୍କାର, ଆଜିର ଉଦୟ ଭାରତ କାର୍ଯ୍ୟକ୍ରମକୁ ସ୍ୱାଗତ ଆପଣଙ୍କୁ। ଶ୍ରୋତା ବନ୍ଧୁ, ମହୁମାଛି ପାଳନ ଏକ ଲାଭଜନକ ବ୍ୟବସାୟ। ଏବେର ଯୁବବର୍ଗ ଏହି ମହୁମାଛି ଚାଷ ପ୍ରତି ଆକର୍ଷିତ ହେଉଛନ୍ତି, ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ରୋଜଗାରର ପନ୍ଥା ଦେଖାଉଛନ୍ତି, ଯାହାଦ୍ୱାରା ବ୍ୟକ୍ତିଗତ ସ୍ତରରେ ଆର୍ଥିକ ଲାଭ ହେବା ସହ ଦେଶର ଆର୍ଥିକ ପ୍ରଗତିରେ ଏହା ସହାୟକ ହେଉଛି। ବିଶେଷ କରି ଏହି ମହୁମାଛି ଆମ ପରିବେଶର ସନ୍ତୁଳନ ରକ୍ଷା କରିବା ପାଇଁ ଏକ ବଡ଼ ମାଧ୍ୟମ। ଏହାର ସୁରକ୍ଷା ଆମମାନଙ୍କର ଦାୟିତ୍ୱ। ଏହି ଅବସରରେ ଆଜି ରହିଛି ଆଲୋଚନା, ମହୁମାଛି ପାଳନ, ଆର୍ଥିକ ପ୍ରଗତି ଏବଂ ପରିବେଶ ସନ୍ତୁଳନ। ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ପ୍ରଫେସର ଅଜୟ କୁମାର ପାତ୍ର।
2: ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର ଯେଉଁ ଆହ୍ୱାନ ଘର ଘର ମେ ଦେଶୀ, ଆଉ ଏବେ ଯେଉଁ ନିକଟରେ ସେ ଯେଉଁ ବାର୍ତ୍ତା ଦେଇଛନ୍ତି ଦେଶବାସୀଙ୍କ ପ୍ରତି ମିତବ୍ୟୟ ହେବା ସଞ୍ଚୟ କରିବା, ଏଥିରୁ ବୁଝାଯାଏ ମାନ୍ୟବର ପ୍ରଧାନମନ୍ତ୍ରୀ ଆମ ଦେଶବାସୀ

0: ମଧୁକୋଷ ବା ମୋ ଘରେ ନିର୍ମାଣ ପାଇଁ ଉପଯୁକ୍ତ ସ୍ଥାନ ଉପଲବ୍ଧ ହେବା, ପର୍ଯ୍ୟାପ୍ତ ପରିମାଣର ଫୁଲର ଅଭାବ, ଏକ ପାଉଣ୍ଡ ମହୁ ପ୍ରସ୍ତୁତି ପାଇଁ ପ୍ରାୟ 2 ନିୟୁତ ଫୁଲର ରସ ସଂଗ୍ରହ କରିବାକୁ ପଡିଥାଏ ଓ 1,44,000 କିଲୋମିଟର ଦୂରତ୍ୱ ଅତିକ୍ରମ କରିବାକୁ ମହୁମାଛିଟି ପଡିଥାଏ। ଏଇଥିରୁ ଜଣାଯାଏ ଯେ ମହୁମାଛି ମହୁ ସଂଗ୍ରହ କରିବାରେ କେତେ କଷ୍ଟ କରନ୍ତି ଏବଂ ମଣିଷ ଜାତି ପ୍ରତି ତାଙ୍କ ଅବଦାନ ଅତ୍ୟନ୍ତ ଅତୁଳନୀୟ। ପରିବର୍ତ୍ତନ ଓ ମୋବାଇଲ ଟାୱାର ନିର୍ମାଣ ଆଦି କାରଣରୁ ବିଭିନ୍ନ ଜାତିର ମହୁମାଛି ସଂଖ୍ୟା କମ୍ ହେବାରେ ଲାଗିଛି। ପ୍ରକାଶ ଥାଉ କି ମୋବାଇଲ ଫୋନ ତରଙ୍ଗ ଦ୍ୱାରା ମହୁମାଛିଙ୍କ ଗତିବିଧି ଗୁରୁତର ଭାବେ ପ୍ରଭାବିତ ହୋଇଥାଏ। ଏଥିଯୋଗୁଁ ସେମାନେ ଅଧିକ ଶବ୍ଦ କରନ୍ତି ଏବଂ ମହୁମାଛିଙ୍କୁ ଆସନ୍ନ ବିପଦ ସମ୍ପର୍କରେ ସଂକେତ ମଧ୍ୟ ଦେଇଥାନ୍ତି। ପରାଗ ସଂଗମ ପତଙ୍ଗ ଗୋଷ୍ଠୀର ଭୂମିକା ବିଷୟରେ ସମସ୍ତେ ଉଣା ଅଧିକ ପରିଚିତ। ଏଥିରୁ ସବୁଠୁ ବେଶି ଗୁରୁତ୍ୱପୂର୍ଣ୍ଣ ହେଉଛି ମହୁମାଛି, କାରଣ କୃଷି ଓ ଖାଦ୍ୟ ଉତ୍ପାଦନ କ୍ଷେତ୍ର ସମେତ ପ୍ରାୟ 70% ପରାଗ ସଂଗମ ନିର୍ଦ୍ଦିଷ୍ଟ ଭାବେ ମହୁମାଛି ଦ୍ୱାରା ହେଉଛି। ଏହାଦ୍ୱାରା ଉତ୍ପନ୍ନ ହେଉଥିବା କାର୍ଯ୍ୟ ଉପରେ ମଣିଷ ଓ ଲକ୍ଷ ଲକ୍ଷ ପ୍ରାଣୀ ନିର୍ଭର କରିଥାନ୍ତି। ସମଗ୍ର ମାନବ ଜାତି ଖାଉଥିବା ଖାଦ୍ୟର 1/3 ଉତ୍ପାଦନରେ ମହୁମାଛିର ଭୂମିକା ରହିଛି। ଯଦି ମହୁମାଛି ଲୋପ ପାଏ ତାହେଲେ ମଣିଷ ମଧ୍ୟ ବହୁତ ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି। ତେଣୁ ଆମେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକୁ ଖାଦ୍ୟରେ ଗ୍ରହଣ କରି ବିଚାର କରି ଆମେ ମହୁମାଛି ଭଳି ଅନେକ କୁଟଶିଳ୍ପକୁ ଆଗେଇ ନେବା ଉଚିତ। ମହୁମାଛି ଚାଷ କରି ଜଣେ ବ୍ୟକ୍ତି ବର୍ଷକୁ ପ୍ରାୟ ଅତି କମରେ 3-4 ଲକ୍ଷ ଟଙ୍କା ଆୟ କରିପାରିବେ ଏବଂ ନିଜର ପରିବାର ପୋଷଣ କରିପାରିବେ। ଏତଦ୍ବ୍ୟତୀତ ଯେକୌଣସି ବ୍ୟକ୍ତି ଚାହିଁଲେ ଚାକିରି ହଉ ବା ଚାକିରି ନ ଥାଉ, ସେମାନେ ଯଦି ଚାହିଁବେ ନିଜ ଘରେ ମହୁ ଚାଷ କରିପାରିବେ। ଏଥିପାଇଁ ଅତ୍ୟନ୍ତ ସରଳ ସୁବିଧା ରହିଛି ଏବଂ ସରକାରଙ୍କ ତରଫରୁ ଅନେକ ପରିମାଣରେ ସାହାଯ୍ୟ ଋଣ ମଧ୍ୟ ଦିଆଯାଉଛି। ମହୁ ଗୋଟିଏ ଅତ୍ୟନ୍ତ ପୁଷ୍ଟିକର ଖାଦ୍ୟ ଏବଂ ଏହା ମଧ୍ୟ ସମସ୍ତଙ୍କ ପାଇଁ ଉପାୟ। ମହୁରୁ ବିଭିନ୍ନ ପ୍ରକାର ପଦାର୍ଥ ତିଆରି ହେଇପାରେ, ତେଣୁ ଘରେ ବାହାରେ ବଗିଚାରେ ମହୁ ଚାଷ କରି ଲାଭବାନ ହେବା ଉଚିତ। ଏବଂ ସାଧାରଣତଃ ଆମେ ଘରୋଇ ମହୁମାଛି ଦେଖୁଛେ ଏପିସ୍ ଇଣ୍ଡିକାସ୍ ବା ଏପିସ୍ ମିଲିଫେରା, ଏଇ 2 ପ୍ରକାର ଶ୍ରେଣୀର ମହୁମାଛି ଆଣି ଚାଷ କରିବା ଉଚିତ ଏବଂ ଏହା ମହୁ ବାକ୍ସ ମାଧ୍ୟମରେ ହେଇପାରିବ। ଏବଂ ଏହି ମହୁ ବାକ୍ସ ମଧ୍ୟ ସରକାର ବିନା ଟଙ୍କାରେ ସେମାନେ ଯୋଗାଇ ଦେଉଛନ୍ତି ଏବଂ ସେମାନଙ୍କର ଯେଉଁ ଅଛନ୍ତି ମହୁମାଛି ବିଶେଷଜ୍ଞ ସେମାନେ ମଧ୍ୟ ପ୍ରଶିକ୍ଷଣ ଦେଉଛନ୍ତି। ତେଣୁ ମହୁ ଗୋଟିଏ ଅତ୍ୟନ୍ତ ସୁବିଧାଜନକ ସରଳ ସାବଲୀଳ ବ୍ୟବସାୟ ଅଟେ। ମହୁମାଛି ଥରେ ପରିବେଶ ସହିତ ଖାପ ଖାଇଗଲେ ଏବଂ ତା ପାଇଁ ସୁନ୍ଦର ପରିବେଶ ବା ତା ପାଇଁ ସୁନ୍ଦର ଘରଟି ତିଆରି ହୋଇଗଲେ ସେ ନିଜ ଚେଷ୍ଟାରେ ତା ନିଜର ଘରର ଉନ୍ନତି କରେ ଏବଂ ନିଜ ଚେଷ୍ଟାରେ ଖାଦ୍ୟ ସଂଗ୍ରହ କରେ, ନିଜ ଚେଷ୍ଟାରେ ଖାଦ୍ୟ ତିଆରି କରେ, ନିଜ ଚେଷ୍ଟାରେ ଖାଦ୍ୟ ମଧ୍ୟ ଦାନ କରେ। ତେଣୁ ମହୁମାଛ ଚାଷ କରି ଆମେ ଆମର ଆର୍ଥିକ ଦୁରବସ୍ଥାକୁ ଆମେ ସୁଧାରି ପାରିବା ଏବଂ ପ୍ରଗତି ପଥେ ମଧ୍ୟ ଦେଶ ଆଗେଇ ଚାଲିବ ଏବଂ ସମସ୍ତେ ଏଇଭଳିଆ ପଦ୍ଧତିକୁ ଅନୁସରଣ କରି ନିଜର ଜୀବିକା ନିର୍ବାହ ସୁନ୍ଦର ଭାବେ କରିପାରିବେ। ତେଣୁ ମହୁମାଛି ଭଳି ଏକ ମୂଲ୍ୟବାନ ପତଙ୍ଗକୁ ଆମେ ସବୁବେଳେ ସୁରକ୍ଷା ଦେବା ଉଚିତ। ସେଥିପାଇଁ ଜଙ୍ଗଲ ରହିବା ଦରକାର, ସେଥିପାଇଁ ଛାତ ଉପରେ ପରିବା ଚାଷ ହେବା ଦରକାର। ଆମେ ଏଇଭଳି ଗୋଟିଏ ସୁନ୍ଦର ଏବଂ ଉପାୟ ମୂଲ୍ୟବାନ ତାକୁ ଆପଣେଇ ଅତି ସହଜରେ ଆମେ ନିଜକୁ ଜଣେ ଭାରତୀୟ ବୋଲି ଗର୍ବ ଅନୁଭବ କରିପାରିବା ଏବଂ ଆମର ଅବଦାନ ରହିବ ଦେଶର ଆର୍ଥିକ ଉନ୍ନତି ପ୍ରତି।
1: ଶୁଣୁଥିଲେ ଆଲୋଚନା ମହୁମାଛି ପାଳନ, ଆର୍ଥିକ ପ୍ରଗତି ଏବଂ ପରିବେଶ ସନ୍ତୁଳନ, ଏ ସମ୍ପର୍କରେ ଆଲୋଚନା କରୁଥିଲେ ପ୍ରଫେସର ଅଜୟ କୁମାର ପାତ୍ର। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।
2: ଶୁଣିଲେ କାର୍ଯ୍ୟକ୍ରମ ଉଦୟ ଭାରତ, ପ୍ରଯୋଜନା ବିନୟ କୁମାର ସନ୍ତରାୟ, ଉପସ୍ଥାପନା ବାଉରି ବନ୍ଧୁ ସ୍ୱାଇଁ, ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
3: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
4: ଗାଁରୁ ସହର ଯାଏ ସବୁ ସ୍ଥାନରେ
3: ଆବଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
4: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
3: କେବଳ ଆକାଶବାଣୀ।

0: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକା ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ଓଆରଏସ୍ କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଅନ୍ତୁ। ପୋଷାକ ଗୁଡିକୁ ଯଥା ସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦ କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
0: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ଚାଷୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଆସନ୍ତା ପହିଲାରୁ ଦେଶବ୍ୟାପୀ ଆରମ୍ଭ ହେବ କ୍ଷେତ ବଚାଓ ଅଭିଯାନ, କହିଲେ କେନ୍ଦ୍ର କୃଷିମନ୍ତ୍ରୀ। କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନିଟ୍ ୟୁଜି ପୁନଃ ପରୀକ୍ଷା ପ୍ରସ୍ତୁତି ନେଇ ବୈଠକ। ଆସନ୍ତାକାଲି ପ୍ରକାଶ ପାଇବ ସିଏଚ୍ଏସ୍ଇ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ। ଏବଂ ରାଜ୍ୟରେ ବୃଦ୍ଧି ପାଉଛି ତାପମାତ୍ରା, ହୀରାକୁଦଠାରେ ସର୍ବାଧିକ ତାପମାତ୍ରା 44 ଡିଗ୍ରୀ ସେଲସିୟସ୍ ରେକର୍ଡ। ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଆୟୋଜିତ ହୋଇଯାଇଛି। ସମ୍ମିଳନୀ ପରେ ଭୁବନେଶ୍ୱରରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, ମାଟିର ସୁରକ୍ଷା ପାଇଁ ଦେଶବ୍ୟାପୀ ଆସନ୍ତା ପହିଲାରୁ 15 ତାରିଖ ପର୍ଯ୍ୟନ୍ତ କ୍ଷେତ ବଚାଓ ଅଭିଯାନ ଆରମ୍ଭ ହେବ। ଏଥିରେ ଚାଷୀମାନଙ୍କୁ ସନ୍ତୁଳିତ ସାର ବ୍ୟବହାର ପାଇଁ ସଚେତନ କରାଯିବ। ଏହାସହ କେବଳ ଧାନ ବା ଗହମ ଚାଷ ନ କରି ମାଟିର ମାନ ବଜାୟ ରଖିବାକୁ କୃଷି ବିବିଧିକରଣ ଉପରେ ଗୁରୁତ୍ୱ ଦିଆଯିବ।
1: एक जून से हम तय कर रहे हैं खेत बचाओ अभियान, उसमें हम ये सब चीजें कर सकते। हम आधुनिक टेक्नोलॉजी जानकारी भी दे सकते हैं, हम योजनाओं की ढंग से जानकारी दे सकते हैं। एक जून से 15 जून तक दलहन तिलहन सन के बारे में भी बता सकते हैं, तो किसान को जागरूक करने का काम उसमें हो सकता है। आईडी तेजी से बनाने का काम कर रहा है। फार्मर आईडी का मतलब है किसान ये

କହିଥିଲେ। ପ୍ରାକୃତିକ ଚାଷ ଦ୍ୱାରା ରାସାୟନିକ ସାରର ଆବଶ୍ୟକତା ହ୍ରାସ ପାଇବା ସହ ମାଟିର ଉର୍ବରତା ବଜାୟ ରହିବ। ଆଗାମୀ ଦିନରେ କୃଷକଙ୍କ ସୁରକ୍ଷା ପାଇଁ ନୂଆ ପେଷ୍ଟିସାଇଡ୍ ଆକ୍ଟ ଅଣାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ, ରାଜ୍ୟରେ ବିଲୁପ୍ତ ହୋଇଯାଉଥିବା ସ୍ଥାନୀୟ କିସମର ଖାଦ୍ୟଶସ୍ୟଗୁଡ଼ିକର ପୁନରୁଦ୍ଧାର ପାଇଁ ବ୍ଲକ୍ ସ୍ତରରେ ସ୍ୱତନ୍ତ୍ର ପ୍ରୟାସ କରାଯାଉଛି। ସମୃଦ୍ଧ କୃଷକ ଯୋଜନାରେ ଗତ ଖରିଫ ଋତୁରେ 19 ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀ ଉପକୃତ ହୋଇଛନ୍ତି। କୋରାପୁଟ କଳାହାଣ୍ଡି ଭଳି 9ଟି ଜିଲ୍ଲାରେ 1 ଲକ୍ଷ ଏକର ଜମିରେ କଫି ବଗିଚା ବିକାଶ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସମ୍ମିଳନୀରେ 5ଟି ରାଜ୍ୟର କୃଷି ବିକାଶ ପାଇଁ ରୂପରେଖ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ହୋଇଯାଇଛି। ନିଟ୍ ୟୁଜି 2026 ପୁନଃ ପରୀକ୍ଷା ପ୍ରସ୍ତୁତି ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀଠାରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପରୀକ୍ଷାକୁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ଏବଂ ସ୍ୱଚ୍ଛତାର ସହ କରିବା ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି। ଆଲୋଚନାରେ ସମସ୍ତ ରାଜ୍ୟର ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ ଆରକ୍ଷୀ ଅଧୀକ୍ଷକ ଏହାକୁ ତଦାରଖ କରିବେ ଏବଂ ପରୀକ୍ଷା ପ୍ରସ୍ତୁତି ନେଇ ସମ୍ପୂର୍ଣ୍ଣ ସହଯୋଗ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଭୁବନେଶ୍ୱରସ୍ଥିତ ଅନ୍ଧାରୁଠାରେ ଇଏସ୍ଆଇ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଏବଂ କେନ୍ଦ୍ର ସରକାରଙ୍କର କର୍ମଚାରୀ ରାଜ୍ୟ ବୀମା ନିଗମ ମଧ୍ୟରେ ଏକ ବୁଝାମଣାପତ୍ର ଖାରବେଳ ଭବନ ସମ୍ମିଳନୀ କକ୍ଷରେ ସ୍ୱାକ୍ଷରିତ ହୋଇଯାଇଛି। ପ୍ରକଳ୍ପ ଅଧୀନରେ ଅନ୍ଧାରୁଆଠାରେ ସ୍ଥାୟୀ ଭିତ୍ତିଭୂମି ପ୍ରତିଷ୍ଠା ହେବାକୁ ଥିବାବେଳେ ମେଡିକାଲ କଲେଜର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଚନ୍ଦ୍ରଶେଖରପୁରସ୍ଥିତ ଇଏସ୍ଆଇ ହସ୍ପିଟାଲକୁ ବ୍ୟବହାର କରାଯିବାକୁ ନିଷ୍ପତ୍ତି ନିଆଯାଇଛି। କାର୍ଯ୍ୟକ୍ରମରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିତ୍ରା ଆରୁମଗମ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଭୁବନେଶ୍ୱରଠାରେ ନିର୍ବାଚନ ପ୍ରକ୍ରିୟାର ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଭୋଟ୍ ଗଣତି ଏବଂ ଫଳାଫଳ ସାରଣୀକରଣକୁ ଅଧିକ ସୁଦୃଢ଼ ଓ ତ୍ରୁଟିଶୂନ୍ୟ କରିବା ପାଇଁ ଏକ ଉଚ୍ଚସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ସର୍ବୋତ୍ତମ ନିର୍ବାଚନ ପଦ୍ଧତି ଏବଂ ବୈଷୟିକ ଜ୍ଞାନକୌଶଳ ସମ୍ପର୍କରେ ଆଲୋଚନା କରିଥିଲେ। ନବରଙ୍ଗପୁର ଜିଲ୍ଲାର କୋଡିଙ୍ଗାଠାରେ ନୂତନ ସିଭିଲ ଜଜ୍ କୋର୍ଟ ତଥା ଜେଏମ୍ଏଫ୍ସି କୋର୍ଟର ଶୁଭ ଉଦ୍ଘାଟନ ଆଜି ଆଭାସୀ ଜରିଆରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ ଯୋଗ ଦେଇଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କେନ୍ଦ୍ରରୁ। ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ଇ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ଆସନ୍ତାକାଲି ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ମଧ୍ୟାହ୍ନ 12:30ରେ ପରିଷଦ କାର୍ଯ୍ୟାଳୟରେ ମନ୍ତ୍ରୀ ଶ୍ରୀ ଗଣ୍ଡ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିବେ। ଅପରାହ୍ନ 3:00ରେ results.odisha.gov.in ଏବଂ results.digilocker.gov.in ରେ ଲଗ୍ଇନ୍ କରି ପରୀକ୍ଷାର୍ଥୀମାନେ ପରୀକ୍ଷା ଫଳ ଜାଣିପାରିବେ। ଚଳିତ ବର୍ଷ ପ୍ରାୟ 4 ଲକ୍ଷ ଛାତ୍ରଛାତ୍ରୀ ଯୁକ୍ତ ଦୁଇ କଳା ବିଜ୍ଞାନ ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ପରୀକ୍ଷା ଦେଇଛନ୍ତି। ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ ଏନ୍ସିଇଆର୍ଟି ଦ୍ୱାରା ଦେଶର 9ଟି ଏକକ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମ ନିମନ୍ତେ ଅନୁଷ୍ଠିତ ହେବାକୁ ଥିବା ପ୍ରବେଶିକା ପରୀକ୍ଷା ସିଇଇ 2026 ପାଇଁ ଅନ୍ଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆବେଦନର ଶେଷ ତାରିଖ June 5 ରହିଛି। ଇଚ୍ଛୁକ ପ୍ରାର୍ଥୀମାନେ ଆବେଦନର ବିସ୍ତୃତ ସୂଚନା RIEBBS.ac.in ପୋର୍ଟାଲରେ ପାଇପାରିବେ। ପୁରୀ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପନୀତି ସରିବା ପରେ ଭିତର ରତ୍ନଭଣ୍ଡାର ଗଣତିନୀତି କାର୍ଯ୍ୟ ଆରମ୍ଭ ହୋଇଛି। ଗଣତି କାର୍ଯ୍ୟ ସନ୍ଧ୍ୟାଧୂପ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବାବେଳେ ଶ୍ରଦ୍ଧାଳୁମାନେ ବାହାରକାଠ ନିକଟରୁ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ଚଳିତ ମାସ 9 ଦିନ ପାଇଁ ଭିତର ରତ୍ନଭଣ୍ଡାର ଗଣତି କାର୍ଯ୍ୟ କରାଯିବାକୁ ଦିନଧାର୍ଯ୍ୟ ହୋଇଥିବାବେଳେ ଗତ 11 ଓ 12 ତାରିଖରେ ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତିମୂଳତି କାର୍ଯ୍ୟ ଶେଷ ହୋଇଛି। ଅନ୍ୟପକ୍ଷରେ ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ପ୍ରାୟ ସନ୍ଧ୍ୟା 6:00ରୁ ରାତି 10 ପର୍ଯ୍ୟନ୍ତ ଏହି ନୀତି ଅନୁଷ୍ଠିତ ହେବ। ବନକଲାଗି ନୀତି ଏକ ଗୁପ୍ତ ନୀତି ହୋଇଥିବାରୁ ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ରଘୁରାମ ଆର୍ ଆୟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରାକୃତିକ ବିପର୍ଯ୍ୟୟ ଏବଂ ଆସନ୍ତା ବର୍ଷା ଋତୁକୁ ଦୃଷ୍ଟିରେ ରଖି

ସାଂସଦ ବୈଜୟନ୍ତ ପଣ୍ଡା ଯୋଗଦେଇ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ସଂକ୍ରାନ୍ତରେ ଆଲୋଚନା କରିଥିଲେ। ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଟାକରା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପାରମ୍ପରିକ ଔଷଧ ଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି। ମେଳାରେ 50ରୁ ଅଧିକ ଷ୍ଟଲରେ ବିଭିନ୍ନ ଚିରମୂଳି ଆୟୁର୍ବେଦ ଔଷଧ ଏବଂ ଚିକିତ୍ସା ପ୍ରଣାଳୀ ସଂକ୍ରାନ୍ତରେ ପ୍ରଚାର ପ୍ରସାର କରାଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଭୋଟର ତାଲିକାର ସଘନ ସଂଶୋଧନ ଏସ୍ଆଇଆର୍ ସମ୍ବନ୍ଧୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲାପାଳଙ୍କ ସଭାବନା ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ବୈଠକ ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ଆସନ୍ତାକାଲିଠାରୁ 29 ତାରିଖ ପର୍ଯ୍ୟନ୍ତ ପ୍ରସ୍ତୁତି ପ୍ରଶିକ୍ଷଣ ଓ ମୁଦ୍ରଣ କାର୍ଯ୍ୟ ସମ୍ପାଦିତ ହେବ ବୋଲି ଜଣାପଡ଼ିଛି। ବୈଠକରେ ଯୋଗ୍ୟ ମତଦାତାଙ୍କୁ ଭୋଟର ତାଲିକାରେ ସଂଯୁକ୍ତ କରିବା, ଅଯୋଗ୍ୟ ବ୍ୟକ୍ତିଙ୍କ ନାମ ତାଲିକାରୁ ବାଦ୍ ଦେବା, ସ୍ଥାନାନ୍ତରିତ ମତଦାତାଙ୍କ ନାମ ସଂଶୋଧନ କରିବା ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଭୋଟର ତାଲିକା ସଂଶୋଧନକୁ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ରଘୁରାମ ଆର୍ ଆୟରଙ୍କ ଅଧ୍ୟକ୍ଷତାରେ ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପାଣିପାଗ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳି ଜାରି ରହିଛି। ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା 40 ଡିଗ୍ରୀରୁ ଅଧିକ ଥିବା ସୂଚନା ଆମର ହସ୍ତଗତ ହୋଇଛି। ସମ୍ବଲପୁରର ହୀରାକୁଦଠାରେ ଆଜି ଅପରାହ୍ନ 2:30 ସୁଦ୍ଧା ରାଜ୍ୟର ସର୍ବାଧିକ ତାପମାତ୍ରା 44 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। କାଳବୈଶାଖୀର ପ୍ରଭାବରେ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ଝଡ଼ବର୍ଷାର ସମ୍ଭାବନା ଥିବାରୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ମୌସୁମୀ ବାୟୁ ଚଳିତ ମାସ ଶେଷ ସୁଦ୍ଧା କେରଳରେ ପ୍ରବେଶ ପାଇଁ ପାଗ ଅନୁକୂଳ ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ ଚାଷୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି

0: 84 डिग्री सेल्सियस रिकॉर्ड। आंचलिक संवाद आज पई टिके
1: आपण माने कार्यक्रम सुनुछंती आकाशवाणी कटक केंद्ररो।
2: ଆଜିର ପ୍ରସଙ୍ଗ ଆନ୍ତର୍ଜାତିକ ସହଯୋଗକୁ ସୁଦୃଢ଼ କରୁଛି ପ୍ରଧାନମନ୍ତ୍ରୀଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନରେ ମୁଁ ମହେଶ୍ୱର ସାହୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଚରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଆଜି ଇଟାଲୀରେ ପହଞ୍ଚୁଛନ୍ତି। ରୋମ୍ରେ ଦୁଇଦିନିଆ ସରକାରୀ ଗସ୍ତ ଅବସରରେ ଶ୍ରୀ ମୋଦି ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ଆମନ୍ତ୍ରଣ କ୍ରମେ ଶ୍ରୀ ମୋଦି ଏହି ଗସ୍ତରେ ଯାଇଛନ୍ତି। ସେଠାରେ ଶୀର୍ଷ ନେତୃତ୍ୱଙ୍କ ସହ ଦ୍ୱିପାକ୍ଷିକ ଆଲୋଚନାରେ ପ୍ରଧାନମନ୍ତ୍ରୀ ଯୋଗଦେବେ। ପଞ୍ଚରାଷ୍ଟ୍ରୀୟ ଗସ୍ତ ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସଂଯୁକ୍ତ ଆରବ ଏମିରେଟ୍ସକୁ ଯାଇଥିଲେ। ଏହାପରେ ନେଦରଲ୍ୟାଣ୍ଡ ସ୍ୱିଡେନ୍ ଏବଂ ନରୱେ ଗସ୍ତ ଶେଷ କରି ଶ୍ରୀ ମୋଦି ଇଟାଲୀ ଯାଇଛନ୍ତି। ଇଟାଲୀ ଗସ୍ତ ଶେଷ କରି ଆସନ୍ତାକାଲି ଶ୍ରୀ ମୋଦି ଭାରତ ପ୍ରତ୍ୟାବର୍ତ୍ତନ କରିବେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପ୍ରଥମ ଥର ପାଇଁ ନରୱେ ଗସ୍ତ କରିଥିଲେ। ନରୱେର ଓସ୍ଲୋଠାରେ ଦୁଇ ଦେଶର ବ୍ୟବସାୟ ଓ ଗବେଷଣା ଶିଖର ସମ୍ମିଳନୀରେ ଯୋଗ ଦେଇଥିଲେ। ସମାବେଶକୁ ସମ୍ବୋଧନ କରି ଶ୍ରୀ ମୋଦି ଦ୍ୱିପାକ୍ଷିକ ବାଣିଜ୍ୟ ଓ ନିବେଶ କ୍ଷେତ୍ରରେ ଘଟିଥିବା ଅଭିବୃଦ୍ଧିର ଉଚ୍ଚ ପ୍ରଶଂସା କରିଥିଲେ। ୟୁରୋପୀୟ ସଂଘ ସହ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ପରେ ଭାରତୀୟ ବ୍ୟବସାୟୀଙ୍କ ପାଇଁ ଆନ୍ତର୍ଜାତିକ ବଜାର ଅଧିକ ବ୍ୟାପକ ହୋଇପାରୁଛି। ଭାରତ ଏବଂ ନରୱେ ଉଭୟ ପକ୍ଷ 100 ବିଲିୟନ୍ ଡଲାର ନିବେଶର ଲକ୍ଷ୍ୟ ରଖିଛନ୍ତି। ଏହାଦ୍ୱାରା ଭାରତରେ 10 ଲକ୍ଷ ନିଯୁକ୍ତି ସୃଷ୍ଟି ହେବ। ଏଥିପାଇଁ ଉଭୟ ଦେଶର ପ୍ରୟାସ ଉପରେ ଶ୍ରୀ ମୋଦି ଗୁରୁତ୍ୱ ପ୍ରଦାନ କରିଛନ୍ତି। ସମ୍ମିଳନୀରେ ଶ୍ରୀ ମୋଦି ଭାରତର ଦୃଢ଼ ଏବଂ ନିରନ୍ତର ଅର୍ଥନୈତିକ ଅଭିବୃଦ୍ଧି ମାନବ ସମ୍ବଳ

0: ଦେଶର ବ୍ୟବସାୟ ଓ ଗବେଷଣା କ୍ଷେତ୍ରର 250ରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ। ସମ୍ମିଳନୀ ଅବସରରେ ଭାରତ ଓ ନରୱେର ବିଭିନ୍ନ କମ୍ପାନୀ ଏବଂ ପ୍ରତିଷ୍ଠାନ ମଧ୍ୟରେ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ନରୱେ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ପଞ୍ଚରାଷ୍ଟ୍ରୀୟ ଗସ୍ତର ତୃତୀୟ ପର୍ଯ୍ୟାୟରେ ସ୍ୱିଡେନରେ ପହଞ୍ଚିଥିଲେ। ଗୋଥନବର୍ଗଠାରେ ଆୟୋଜିତ ୟୁରୋପୀୟ ଶିଳ୍ପ ଗୋଲଟେବୁଲ ବୈଠକକୁ ସମ୍ବୋଧନ କରିଥିଲେ। ଭଲଭୋ ଗ୍ରୁପ୍ ଦ୍ୱାରା ଆୟୋଜିତ ଏହି ବୈଠକରେ ଶ୍ରୀ ମୋଦିଙ୍କ ସହ ସ୍ୱିଡେନ ପ୍ରତିପକ୍ଷ ଉଲ୍ଫ କ୍ରିଷ୍ଟର୍ସନ୍ ଏବଂ ୟୁରୋପୀୟ କମିଶନର ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେନ୍ ଯୋଗ ଦେଇଥିଲେ। ନିଜ ସମ୍ବୋଧନରେ ଶ୍ରୀ ମୋଦି ଭାରତ ଏବଂ ୟୁରୋପ ସଂଘ ସଦସ୍ୟ ରାଷ୍ଟ୍ର ମଧ୍ୟରେ ବୃଦ୍ଧି ପାଉଥିବା ରଣନୈତିକ ସମନ୍ୱୟ ଉପରେ ଆଲୋକପାତ କରିଥିଲେ। ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମାକୁ ଏକ ପରିବର୍ତ୍ତନକାରୀ ଆର୍ଥିକ ସହଭାଗିତା ଭାବରେ ସେ ବର୍ଣ୍ଣନା କରିଥିଲେ। ଏହାଦ୍ୱାରା ବାଣିଜ୍ୟ ପ୍ରଯୁକ୍ତିବିଦ୍ୟା ଉତ୍ପାଦନ ସେବା କ୍ଷେତ୍ର ଏବଂ ନିରନ୍ତର ଯୋଗାଣ ଶୃଙ୍ଖଳରେ ନୂତନ ସୁଯୋଗ ସୃଷ୍ଟି ହେବ। ଭାରତ ମଧ୍ୟପ୍ରାଚ୍ୟ ୟୁରୋପ ଅର୍ଥନୈତିକ କରିଡର ଭଳି ସଂଯୋଗୀକରଣ ପ୍ରକଳ୍ପଗୁଡ଼ିକ ଭାରତ ୟୁରୋପ ବାଣିଜ୍ୟ ସହଭାଗିତାକୁ ଅଧିକ ତ୍ୱରାନ୍ୱିତ କରିବ। ବିବିଧ ଏବଂ ସୁଦୃଢ଼ ଯୋଗାଣ ଶୃଙ୍ଖଳ ପରିସ୍ଥିତି ଉପରେ ଭାରତ ଓ ୟୁରୋପ ମିଳିତ ଭାବେ କାର୍ଯ୍ୟ କରିବା ନେଇ ଶ୍ରୀ ମୋଦି ଗୁରୁତ୍ୱ ଦେଇଥିଲେ। ଭାରତରେ ଦୂରସଞ୍ଚାର ଓ ଡିଜିଟାଲ ଭିତ୍ତିଭୂମି, କୃତ୍ରିମ ବୁଦ୍ଧିମତା, ସେମିକଣ୍ଡକ୍ଟର, ଇଲେକ୍ଟ୍ରୋନିକ୍ସ ଏବଂ ଡିପ୍ଟେକ୍ ନିର୍ମାଣ, ସ୍ୱଚ୍ଛ ଶକ୍ତି, ସହରାଞ୍ଚଳ ବିକାଶ, ସ୍ୱାସ୍ଥ୍ୟସେବା ଓ ଜୀବବିଜ୍ଞାନ ଭଳି କ୍ଷେତ୍ରରେ ସହଭାଗୀ ହେବାକୁ ପ୍ରଧାନମନ୍ତ୍ରୀ ୟୁରୋପୀୟ ଶିଳ୍ପ ନେତୃତ୍ୱଙ୍କୁ ଆମନ୍ତ୍ରଣ କରିଥିଲେ। ସ୍ୱିଡେନ ଗସ୍ତ ପୂର୍ବରୁ ଶ୍ରୀ ମୋଦି ନେଦରଲାଣ୍ଡ ଗସ୍ତରେ ଯାଇ ଦ୍ୱିପାକ୍ଷିକ ରଣନୈତିକ ଭାଗିଦାରିତାର ଭବିଷ୍ୟତ ରୂପରେଖ ପ୍ରସ୍ତୁତ ନେଇ ମତ ବିନିମୟ କରିଥିଲେ। ବିଭିନ୍ନ କ୍ଷେତ୍ରରେ ଉଭୟ ରାଷ୍ଟ୍ର ସହଭାଗିତା ନେଇ ସମ୍ମତି ପ୍ରଦାନ କରିଛନ୍ତି। ଅର୍ଥନୈତିକ ସହଯୋଗ ଓ ପୁଞ୍ଜିନିବେଶ, ଜଳ, କୃଷି ଏବଂ ସ୍ୱାସ୍ଥ୍ୟକ୍ଷେତ୍ର, ଆଧୁନିକ ପ୍ରଯୁକ୍ତିବିଦ୍ୟା, ନବସୃଜନ, ବିଜ୍ଞାନ ଏବଂ ଶିକ୍ଷା ଆଦି ବିଭିନ୍ନ କ୍ଷେତ୍ରରେ ସହଭାଗିତା ପାଇଁ ଉଭୟ ରାଷ୍ଟ୍ର ସହମତ ହୋଇଛନ୍ତି। ଏପରିକି ଶକ୍ତି ରୂପାନ୍ତରଣ, ନିରନ୍ତର ବିକାଶ ଏବଂ ସାମୁଦ୍ରିକ କ୍ଷେତ୍ର ପାଇଁ ଉଭୟ ରାଷ୍ଟ୍ର ମିଳିମିଶି କାମ କରିବାକୁ ସମ୍ମତ ହୋଇଛନ୍ତି। ଅନ୍ୟାନ୍ୟ କ୍ଷେତ୍ରଗୁଡ଼ିକ ମଧ୍ୟରେ ପ୍ରତିରକ୍ଷା ସହଯୋଗ, ସୁରକ୍ଷା, ସୂଚନା ଆଦାନ ପ୍ରଦାନ, ଲୋକସମ୍ପର୍କ, ସଂସ୍କୃତି ଆଦି ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ମିଳିମିଶି କାର୍ଯ୍ୟ କରିବେ ବୋଲି ସ୍ଥିର ହୋଇଛି। ବିଶ୍ୱସ୍ତରରେ ଭାରତକୁ ଏକ ପ୍ରମୁଖ ଅଂଶୀଦାର ଭାବେ ଗଢ଼ି ତୋଳିବାରେ ଶ୍ରୀ ମୋଦିଙ୍କର ଏହି ପଞ୍ଚରାଷ୍ଟ୍ରୀୟ ଗସ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି।
1: ଆକାଶବାଣୀ ବ୍ରହ୍ମପୁର ଶ୍ରୋତାବନ୍ଧୁ ଶୁଣୁଥିଲେ ଆଜିର ପ୍ରସଙ୍ଗ ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆସନ୍ତୁ ଶୁଣିବା ପରବର୍ତ୍ତୀ କାର୍ଯ୍ୟକ୍ରମ। କିଛି ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ଗୀତ ଶୁଣାଇବୁ ଆମ କେନ୍ଦ୍ରରୁ।

0: ଶ୍ରୋତା ବନ୍ଧୁ, ଏତେବେଳେ ଯାଏ ଶୁଣୁଥିଲେ କିଛି ଓଡ଼ିଆ।
1: ସମ୍ବାଦ ପଢୁଛନ୍ତି ସରିତା ସାହୁ। ଓସ୍ଲୋଠାରେ ତୃତୀୟ ଭାରତ ନୋର୍ଡିକ୍ ସମ୍ମିଳନୀରେ ଯୋଗଦେଲେ ପ୍ରଧାନମନ୍ତ୍ରୀ। ପଞ୍ଚରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଯିବେ ଇଟାଲୀ। ଛତିଶଗଡ଼ର ବସ୍ତର ଡିଭିଜନ ଆଗାମୀ 5 ବର୍ଷ ମଧ୍ୟରେ ଦେଶର ସବୁଠାରୁ ବିକଶିତ ଆଦିବାସୀ ଅଞ୍ଚଳରେ ପରିଣତ ହେବ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଅନୁଷ୍ଠିତ। ଦେଶବ୍ୟାପୀ ଆସନ୍ତା 1ରୁ 15 ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ କ୍ଷେତ ବଚାଅ ଅଭିଯାନ, କେନ୍ଦ୍ର କୃଷିମନ୍ତ୍ରୀଙ୍କ ଘୋଷଣା। ନିଟ୍ ୟୁଜି 2026 ପୁନଃ ପରୀକ୍ଷା ନେଇ ନୂଆଦିଲ୍ଲୀଠାରେ ଶିକ୍ଷାମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜିର ମ୍ୟାଚ୍ରେ ଟସ୍ ଜିତି ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ରାଜସ୍ଥାନ ରୟାଲ୍ସ। ନରୱେ ରାଜଧାନୀ ଓସ୍ଲୋଠାରେ ତୃତୀୟ ଭାରତ ନୋର୍ଡିକ୍ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ନରୱେ, ସ୍ୱିଡେନ୍, ଆଇସ୍ଲ୍ୟାଣ୍ଡ, ଫିନ୍ଲ୍ୟାଣ୍ଡ ଏବଂ ଡେନ୍ମାର୍କର ପ୍ରଧାନମନ୍ତ୍ରୀଗଣ ଏହି ସମ୍ମିଳନୀରେ ଅଂଶଗ୍ରହଣ କରୁଛନ୍ତି। ଡେନ୍ମାର୍କର କୋପେନହେଗେନ୍ଠାରେ 2022 ଅନୁଷ୍ଠିତ ପୂର୍ବ ଶିଖର ସମ୍ମିଳନୀର ନିର୍ଯ୍ୟାସ ପରିପ୍ରେକ୍ଷୀରେ ଏହି ସମ୍ମିଳନୀରେ ଭାରତ ଏବଂ ନୋର୍ଡିକ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗ ବୃଦ୍ଧି ଉପରେ ଧ୍ୟାନ କେନ୍ଦ୍ରୀଭୂତ ରହିଛି। ପ୍ରଯୁକ୍ତିବିଦ୍ୟା, ନବସୃଜନ, ନିରନ୍ତରତା, ନବୀକରଣୀୟ ଶକ୍ତି ଏବଂ ଡିଜିଟାଇଜେସନ୍ କ୍ଷେତ୍ରଗୁଡ଼ିକ ଉପରେ ଏହି ବୈଠକରେ ମତ ବିନିମୟ ହୋଇଛି। ବାଣିଜ୍ୟ ଏବଂ ଅର୍ଥନୈତିକ ସହଭାଗିତା ଚୁକ୍ତିନାମା ବଳବତ୍ତର ରହିଥିବାବେଳେ ଏଭଳି ସମ୍ମିଳନୀରେ ଅଂଶଗ୍ରହଣକାରୀ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ ହେବ ବୋଲି ଆଶା କରାଯାଉଛି। ନୋର୍ଡିକ୍ ରାଷ୍ଟ୍ରଗୁଡ଼ିକ ସହିତ ଭାରତର ଦ୍ୱିପାକ୍ଷିକ ବାଣିଜ୍ୟ ବର୍ତ୍ତମାନ ପ୍ରାୟ $19 ବିଲିୟନରେ ପହଞ୍ଚିଛି। ଶିଖର ସମ୍ମିଳନୀ ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆଇସ୍ଲ୍ୟାଣ୍ଡ, ଫିନ୍ଲ୍ୟାଣ୍ଡ ଏବଂ ଡେନ୍ମାର୍କ ପ୍ରତିପକ୍ଷଙ୍କ ସହ ଦ୍ୱିପାକ୍ଷିକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପଞ୍ଚରାଷ୍ଟ୍ର ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଆଜି ନରୱେରୁ ଇଟାଲୀ ଅଭିମୁଖେ ଯାତ୍ରା କରିବେ। ଦୁଇଦିନିଆ ଏହି ଇଟାଲୀ ଗସ୍ତ ଅବସରରେ ଶ୍ରୀ ମୋଦି କେତେକ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜା ମେଲୋନିଙ୍କ ବ୍ୟକ୍ତିଗତ

0: ଆଇପିଏଲ୍ କ୍ରିକେଟରେ ଆଉ ଅଳ୍ପ ସମୟ ପରେ ରାଜସ୍ଥାନ ରୟାଲ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମ୍ୟାଚ୍ ଆରମ୍ଭ ହେବ। ଜୟପୁରଠାରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ରାଜସ୍ଥାନ ରୟାଲ୍ସ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଆଫଗାନିସ୍ତାନ ବିରୁଦ୍ଧରେ ଭାରତ ଖେଳିବାକୁ ଥିବା ଟେଷ୍ଟ ଏବଂ ଏକ ଦିବସୀୟ ମ୍ୟାଚ୍ ପାଇଁ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ବିସିସିଆଇ ଦଳ ଘୋଷଣା କରିଛି। ଆଫଗାନିସ୍ତାନ ବିପକ୍ଷରେ ଜୁନ୍ 6 ତାରିଖରେ ମାଲନପୁରରେ ଟେଷ୍ଟ ମ୍ୟାଚ୍ ଏବଂ ଏହାପରେ ଧର୍ମଶାଳା, ଲକ୍ଷ୍ନୌ ଏବଂ ଚେନ୍ନାଇରେ 3 ଆନ୍ତର୍ଜାତିକ ଏକ ଦିବସୀୟ ମ୍ୟାଚ୍ ଖେଳାଯିବ। ଶୁଭମନ୍ ଗିଲ୍ଙ୍କୁ ଉଭୟ ଟେଷ୍ଟ ଏବଂ ଏକ ଦିବସୀୟ ମ୍ୟାଚ୍ଗୁଡ଼ିକରେ ଦଳର ଅଧିନାୟକ ଭାବେ ମନୋନୀତ କରାଯାଇଛି। ଟେଷ୍ଟ ଦଳରେ କେଏଲ୍ ରାହୁଲ୍ଙ୍କୁ ଏବଂ ଏକ ଦିବସୀୟ ମ୍ୟାଚ୍ଗୁଡ଼ିକ ପାଇଁ ଶ୍ରେୟସ୍ ଆୟର୍ଙ୍କୁ ଉପ ଅଧିନାୟକ ଭାବେ ଦାୟିତ୍ୱ ଅର୍ପଣ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଓସ୍ଲୋଠାରେ ତୃତୀୟ ଭାରତ ନୋର୍ଡିକ୍ ସମ୍ମିଳନୀରେ ଯୋଗଦେଲେ ପ୍ରଧାନମନ୍ତ୍ରୀ। ପଞ୍ଚରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଯିବେ ଇଟାଲୀ। ଛତିଶଗଡ଼ର ବସ୍ତର ଡିଭିଜନ ଆଗାମୀ 5 ବର୍ଷ ମଧ୍ୟରେ ଦେଶର ସବୁଠାରୁ ବିକଶିତ ଆଦିବାସୀ ଅଞ୍ଚଳରେ ପରିଣତ ହେବ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଅନୁଷ୍ଠିତ। ଦେଶବ୍ୟାପୀ ଆସନ୍ତା 1 ରୁ 15 ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ କ୍ଷେତ ବଚା ଅଭିଯାନ, କେନ୍ଦ୍ର କୃଷିମନ୍ତ୍ରୀଙ୍କ ଘୋଷଣା। ନିଟ୍ ୟୁଜି 2026 ପୁନଃ ପରୀକ୍ଷା ନେଇ ନୂଆଦିଲ୍ଲୀଠାରେ ଶିକ୍ଷାମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ। ଏବଂ ଆଇପିଏଲ୍ କ୍ରିକେଟରେ ଆଜିର ମ୍ୟାଚ୍ରେ ଟସ୍ ଜିତି ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ରାଜସ୍ଥାନ ରୟାଲ୍ସ। ସମ୍ବାଦ ଶେଷ ହେଲା।
1: ଆପଣ ଏହି କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ସୁନ୍ଦରଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ସମ୍ବାଦଦାତା ବସନ୍ତ କୁମାର ଜେନା। ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ସୁନ୍ଦରଗଡ଼ ଜିଲ୍ଲାରେ ମତଦାତା ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ବା SIR ପ୍ରକ୍ରିୟା ଖୁବ୍ ଶୀଘ୍ର ଆରମ୍ଭ ହେବ। ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ନିର୍ବାଚନ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ବାରମ୍ବାର ବୈଠକ ହେଉଛି ଏବଂ ବୁଥ୍ ସ୍ତରୀୟ ଏଜେଣ୍ଟଙ୍କ ତାଲିକା ଦାଖଲ ପାଇଁ କୁହାଯାଇଛି। ଚଳିତ ମାସ 20 ରୁ 29 ମଧ୍ୟରେ ପ୍ରଶିକ୍ଷଣ ଓ ମୁଦ୍ରଣ କାର୍ଯ୍ୟ ହେବାକୁ ଥିବାବେଳେ May 30 ରୁ 28 ଜୁନ୍ ପର୍ଯ୍ୟନ୍ତ BLO ମାନେ ଘରେ ଘରେ ଯାଇ ଫର୍ମ ବଣ୍ଟନ କରିବେ। 5 ଜୁଲାଇରେ ଖସଡ଼ା ଭୋଟର ତାଲିକା ପ୍ରକାଶ ପାଇବ। ଦାବି ଓ ଆପତ୍ତି ଦାଖଲ ପାଇଁ 4 ଅଗଷ୍ଟ ପର୍ଯ୍ୟନ୍ତ ସମୟ ଦିଆଯିବ ଏବଂ 6 ସେପ୍ଟେମ୍ବରରେ ଅନ୍ତିମ ଭୋଟର ତାଲିକା ପ୍ରକାଶ କରାଯିବ। ଏ ନେଇ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ସୁରେଶ ପଟ୍ଟନାୟକ ସୂଚନା ଦେଇଛନ୍ତି।
3: ମୁଖ୍ୟ ନିର୍ବାଚନ କମିଶନଙ୍କର ଆଦେଶ ମୁତାବକ ଆପଣଙ୍କର ସମସ୍ତ ରାଜନୈତିକ ଦଳକୁ ଡାକିକି ବୈଠକ କରାଇ କୋଉ ଭଳିଆ କରାହବ, କୋଉ ଭଳିଆ ଫର୍ମ ଦିଆଯିବ ଲୋକଙ୍କୁ, ଆଉ ଲୋକଙ୍କୁ ଆଣିଥିଲା ପରେ ନେକ୍ସଟ ପ୍ରୋସେସ କ'ଣ କରାଯିବ ସେ ବି କୁହାଯାଇଛି। 2 ଏରିଆର ମାନଙ୍କର ଟ୍ରେନିଂ ଅଲରେଡି ସରିଯାଇଛି, ତାପରେ ସେମାନେ ତାଙ୍କର ଲେବୁଲରେ ବିଲ ମାନଙ୍କୁ ପୁଣି ଆଉଥରେ ରିଫ୍ରେସ୍ କରିବେ, ଆଉଥରେ ଟ୍ରେନିଂ ଦେବେ। ତ ବର୍ତ୍ତମାନ ଆମେ ଭେଣ୍ଡରକୁ ଫର୍ମ ପ୍ରିଣ୍ଟିଂ ପାଇଁ ଅଲରେଡି କାର୍ଯ୍ୟାଳୟ ଦେଇସାରିଛୁ, ସେଟା 6-7 ଦିନ ଭିତରେ ଆସିଯିବ। ତାପରେ ପଲିଟିକାଲ ପାର୍ଟି ମାନଙ୍କୁ ପୁଣି ଅନୁରୋଧ କରାଯାଇଛି, ସେମାନେ ତାର ବୁଥ ଲେବୁଲ ହେଡ଼ର ମାନେ ଆପଏଣ୍ଟମେଣ୍ଟ କରିନାହାନ୍ତି, ସେଟା ଶୀଘ୍ର କରିଦେବେ ବୋଲି। ଆଉ ଇନ୍ ଦ ମିଡ୍ ଟାଇମ୍ ଆମ ସେନ୍ସସ୍ କାମ ମଧ୍ୟ ସକ୍ସେସଫୁଲି କମ୍ପ୍ଲିଟ୍ ହେଇଯାଇଛି, ଆଉ ଭଲ ଇଲେକ୍ଟ୍ରାଲ ପ୍ରିପାରେସନ କରିବା ପାଇଁ ଆମେ ଆମ ଲେବୁଲରେ ଯଥାସମ୍ଭବ ଚେଷ୍ଟା କରୁଛୁ।
2: ରେଡ୍କ୍ରସ ସୋସାଇଟି ରାଉରକେଲା ସିଟି ଶାଖା ପକ୍ଷରୁ ବିଶ୍ୱ ରେଡ୍କ୍ରସ ଦିବସ ପାଳିତ ହୋଇଯାଇଛି। ଉଦିତ ନଗର ସ୍ଥିତ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତଥା ରାଉରକେଲା ମହାନଗର ନିଗମ ଆୟୁକ୍ତ ଦିନା ଦସ୍ତଗିର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତୀୟ ରେଡ୍କ୍ରସ ସଂଗଠନ ରକ୍ତଦାନ ଶିବିର, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସହାୟତା, ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ ଓ ସ୍ୱାସ୍ଥ୍ୟ ସଚେତନତା ଭଳି ବିଭିନ୍ନ ସେବାମୂଳକ କାର୍ଯ୍ୟ କରୁଛି ବୋଲି କହିଥିଲେ। ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ରାଉରକେଲା ଗସ୍ତରେ ଆସି ବିଭିନ୍ନ ଜନକଲ୍ୟାଣମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସେ ବିଭିନ୍ନ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରି ପ୍ରକଳ୍ପର ବାସ୍ତବ ସ୍ଥିତି ସମୀକ୍ଷା କରିଥିଲେ ଏବଂ ହିତାଧିକାରୀଙ୍କ ସହ ଆଲୋଚନା ମଧ୍ୟ କରିଥିଲେ। 31ତମ ରାଉରକେଲା ଉନ୍ନୟନ ବୈଠକରେ ଅଧ୍ୟକ୍ଷତା କରି ସେ ଜନସାଧାରଣଙ୍କ ଆବଶ୍ୟକତା ଅନୁଯାୟୀ ପ୍ରକଳ୍ପ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ। ଏହାସହ ରାଉରକେଲା ମହାନଗର ନିଗମ ଓ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ୍ର ବିଭିନ୍ନ

0: ପ୍ରକଳ୍ପ ସମ୍ପର୍କରେ ଅବଗତ ହୋଇଥିଲେ। 2047 ସୁଦ୍ଧା ଭାରତ ଏବଂ 2036 ସୁଦ୍ଧା ଓଡ଼ିଶା ବିକଶିତ ହେବାରେ ରାଉରକେଲାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି ସେ କହିଥିଲେ। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଦର୍ଲିପାଲ୍ଲୀସ୍ଥିତ ଏନ୍ଟିପିସି ତାପସ ବିଦ୍ୟୁତ୍ କେନ୍ଦ୍ର ଗସ୍ତ କରି ସେଠାରେ ଚାଲିଥିବା ବିଭିନ୍ନ ବିକାଶମୂଳକ ପଦକ୍ଷେପର ସମୀକ୍ଷା କରିଛନ୍ତି। କାରଖାନା ପରିଦର୍ଶନ ପରେ ସେ ଅଧିକାରୀମାନଙ୍କ ସହ ଭିତ୍ତିଭୂମି ସମ୍ପ୍ରସାରଣ, ବିକାଶମୂଳକ କାର୍ଯ୍ୟ ଓ ପ୍ରକଳ୍ପ ସହିତ ଜଡ଼ିତ ବିଭିନ୍ନ କାର୍ଯ୍ୟକଳାପ ନେଇ ଆଲୋଚନା କରିଥିଲେ। ବ୍ରାହ୍ମଣୀ ନଦୀ ଉପରେ ବେଦବ୍ୟାସଠାରେ ବହୁ ପ୍ରତୀକ୍ଷିତ କଂକ୍ରିଟ୍ ପାଦଚଲା ଓ ସାଇକେଲ ପୋଲ ନିର୍ମାଣ ପାଇଁ ପଥ ପରିଷ୍କାର ହୋଇଛି। ପ୍ରଶାସନିକ ଅନୁମୋଦନ ମିଳିବା ପରେ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ଓବିସିସି ଟେଣ୍ଡର ପ୍ରକ୍ରିୟା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। କାର୍ଯ୍ୟାଦେଶ ମିଳିବା ପରେ 24 ମାସ ମଧ୍ୟରେ କାମ ଶେଷ କରିବାକୁ ସମୟସୀମା ଧାର୍ଯ୍ୟ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ କୁଲଟା ପଞ୍ଚାୟତ ପରିସରରେ ଏକ ବିଶାଳ କୃଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ହଜାରରୁ ଅଧିକ କୃଷକ ଯୋଗ ଦେଇ ଆଧୁନିକ କୃଷି ପ୍ରଣାଳୀ, ଉନ୍ନତମାନର ବୀଜ ବ୍ୟବହାର ଓ ଅଧିକ ଉତ୍ପାଦନ ପାଇଁ ନୂତନ କୃଷି ପଦ୍ଧତି ସମ୍ପର୍କରେ ସଚେତନ ହୋଇଥିଲେ। ରାଉରକେଲା ସହର ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟାପକମାନଙ୍କୁ ନେଇ ଗଠିତ ମଞ୍ଚ ମନ୍ଥନ ଆନୁକୂଲ୍ୟରେ ଓଡ଼ିଶା ବଜେଟ୍ 2026-27 ଶୀର୍ଷକ ବୌଦ୍ଧିକ ଆଲୋଚନା ସେକ୍ଟର 4 ସ୍ଥିତ ରାଉରକେଲା ମହାବିଦ୍ୟାଳୟରେ ଆୟୋଜିତ ହୋଇଯାଇଛି। ଏହି ଆଲୋଚନା ଚକ୍ରରେ ରଘୁନାଥ ପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିପାରିବେ ଅନୁଗୁଳ ଜିଲ୍ଲା ସମ୍ପର୍କରେ।
1: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
2: ଓହୋ ମା, ତମର ପ୍ରତି କଥାରେ ଟେନସନ।
1: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
2: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
1: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
2: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି?
3: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
4: ପ୍ରଚାର କରୁଛୁ କାର୍ଯ୍ୟକ୍ରମ କୃଷି ସଂସାର।

ଆକାଶବାଣୀ ବ୍ରହ୍ମପୁର ଶ୍ରୋତବନ୍ଧୁ ଶୁଣୁଥିଲେ ଆଜିର ଜିଲ୍ଲା ହାଲଚାଲ। ଆପଣଙ୍କୁ ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆସନ୍ତୁ ଶୁଣିବା ପରବର୍ତ୍ତୀ କାର୍ଯ୍ୟକ୍ରମ କିଷାନବାଣୀ। ଉପସ୍ଥାପନାରେ ରହିଛନ୍ତି ଧରିତ୍ରୀ ସାହୁ ଓ ଡକ୍ଟର ରାମକୃଷ୍ଣ ସାହୁ। ଆଜି ଆପଣମାନେ ଶୁଣିବେ ଖରାଦିନେ ଆମ୍ବ ଚାଷର ମହତ୍ତ୍ଵ। ଆସନ୍ତୁ ଶୁଣିବା ଆପଣଙ୍କ ପ୍ରିୟ କିଷାନବାଣୀ। ଆକାଶବାଣୀ ବ୍ରହ୍ମପୁର ଶ୍ରୋତାବନ୍ଧୁ ଶୁଣିବା କାର୍ଯ୍ୟକ୍ରମ କିଷାନବାଣୀ। ଉପସ୍ଥାପନାରେ ଧରିତ୍ରୀ ସାହୁ ଓ ଡକ୍ଟର ରାମକୃଷ୍ଣ ସାହୁ।

0: ନମସ୍କାର ଭାଇନା।
1: ନମସ୍କାର ନମସ୍କାର
0: ଭାଇ। ଭାଇନା କେତେ ଦିନ ପରେ ଦେଖା ହେଲା।
1: କେତେ ଦିନ ପରେ ବୋଇଲେ ଦେଖୁଛ ତ ଖରା ତ ହଉଛି, ଆଉ ସକାଳ ବେଳେ କଥା ହେଇପାରୁନାହାନ୍ତି ଆମେ, ସନ୍ଧ୍ୟାରେ ଆଗା ମିଶିବା କଥା ଯୋଉଟା ହେଲେ।
0: ନାଇଁ ଆମର ବୈଠକକୁ ନ ଆସିଲେ ହେଲେ ଆମର ଚାଷୀ ଭାଇମାନେ ଜଗି ଥାଉଛନ୍ତି।
1: ହଁ ନା

0: ଆଉ କଣ କରିବା, ଏବେ ତଳିଘରା ପ୍ରସ୍ତୁତି ସବୁ ଲାଗିଛି ମୋର, ତଳିଘରାଟା କରିବାକୁ ପଡିବ ନା,
1: ନହେଲେ ମାନେ
0: ଏବେ ତ
1: ଚାଷ କରୁଛ ନାଇ ବା,
0: ହଁ
1: ଆମ୍ବ
0: ଆଉ କଥା କଣ ହେ, ମୋର ଯୋଉ ସେ ତୋଟାଟା ନାଇଁ, ସେ ତୋଟାଟାରେ ଆମ୍ବ ଭଲ ଆଇଥିଲା,
1: କି ଆମ୍ବ ଲଗେଇଛ,
0: ବାଇଗଣ ପଲ୍ଲି ସୁବର୍ଣ୍ଣରେଖା ସବୁ ଲଗେଇଛି,
1: ଲଗେଇଛି ଭଉଣୀ ମାନଙ୍କୁ ଦେଲ ନା,
0: ଦେଲି ନା, ନ ଦେଲେ ଛାଡ଼ିବେ
1: ମୋ ପାଇଁ କାଇଁ ଆଣିନ ତ, ଆଉ
0: ତମ ପାଇଁ ବେଲେ ଆଉ ଏ ରାତି ଅଧୁ କୁଆଡେ ଆଣିବା ହେ, ଆଣିଦବା କାଲିକି ନେଇଦେ ଘରକୁ,
1: ହଉ ହଉ ହଉ ନାଇଁ ବା ସେ କଥା ନାଇଁ ଯେ, ଏ ଯୋଉ ଆମ୍ବ ବୋଲେ ଏଇ ଦିନରେ ଆମ୍ବ ଚାହିଦାଟା ଟିକେ ଭଲ ରହୁଛି ନା,
0: ହଁ ନା ନା ଆମ୍ବଟା ତ ଗୋଟେ କହୁଛନ୍ତି ପୁରା ଫଳର ରାଜାଟା,
1: ଆମ୍ବ ବୋଲେ କେଲେ ଭାତ ଡାଲି ଆଉ ଆମ୍ବ ଖାଇଦେଲେ ହେଇଗଲା, ଆଉ ତରକାରୀ କରି ପଡୁନି,
0: ଡାଲି ବି ଦରକାର ନାହିଁ, ପଖାଳ ଭାତକୁ ଆମ୍ବ ବି ବଢିଆ ହବ,
1: ହଁ ଏଇଟା ଯେ ହେଲେ ଆମର ଜଣେ ଭଉଣୀ ଅଛନ୍ତି ଆମ୍ବ ଚାଷ କରିଛନ୍ତି, ପୁଣି ଖାଲି ଆମ୍ବ ନାହିଁ ଏମିତି ସେମିତି ଆମ୍ବ ନାହିଁ, ଜାହାଙ୍ଗୀରେ ଆମ୍ବ ଚାଷ କରିଛନ୍ତି,
0: କୋଉ ଗାଁରେ ବା,
1: ଏଇ ଗୁରୁଣ୍ଠିରେ ବା,
0: ଗୁରୁଣ୍ଠିର
1: 6 ଏକର ଜମି ରଖିଛନ୍ତି, ଏପଟେ ଧାନ ଚାଷ କରୁଛନ୍ତି, ଏପଟେ ଆମ୍ବ ଚାଷ
0: ଆମ୍ବ ଗଛ ଲଗେଇଛନ୍ତି, ହେଲେ ତାଙ୍କର ଆମ୍ବ ଫଳିଲାନି ନା ନାହିଁ,
1: ହଁ କେତେ ଟଙ୍କା ଲାଭ କରୁଛନ୍ତି, ପୁଣି ମୁଁ ତାଙ୍କ ସହିତ କଥା ହେବି ବୋଲି ତାଙ୍କୁ ଡାକିଛି, ହେ
0: ହଁ ହଁ ହେଲେ ଡାକିଛ ହେଲେ କଥା ହେବା, ଆଉ
1: ହଁ ହଁ ହେଲେ କଥାବାର୍ତ୍ତା ଟିକେ ଆମ ବୈଠକରେ ହେଲେ ପକେଇବା ନା,
0: ହଁ
1: ଭଉଣୀ ନମସ୍କାର, ଆପଣ ଆମର ଚାଷ କାର୍ଯ୍ୟରେ ନିୟୋଜିତ ଅଛନ୍ତି, ନିଜକୁ କରିଛନ୍ତି, ପରିବାର ସହିତ ଆପଣ ଚାଷ କାମ କରୁଛନ୍ତି ନା ନିଜେ ହିଁ ସେ ଚାଷ କାମରେ ନିୟୋଜିତ ହେଇଛନ୍ତି?
2: ନାଇଁ ପରିବାର ତ ସ୍ୱାମୀ ଅଛନ୍ତି, ଅଧ୍ୟାପକ ଜଣେ, ମୋର ଜମି ଶ୍ୱଶୁରଙ୍କ ଅମଳରୁ ଆମ ଗୋଟେ କୃଷି ପ୍ରତି ଆମର ଆଗ୍ରହ ଥିଲା,
1: ଆଜ୍ଞା
2: ଆମର ମାଆ କୋରାପୁଟ ସେଇ ଆଦିବାସୀ ବହୁଳ ଅଞ୍ଚଳର ଲୋକ, ଦେଖା ଦେଖି କରି ସେମାନେ କେମିତି ଚାଷବାସ କରୁଛନ୍ତି ସେଥିପ୍ରତି ମୋର ଟିକେ ଚାଷ ପ୍ରତି ଆଗ୍ରହ ହେଲା।
1: ସ୍ୱାମୀ ଓ ଅଧ୍ୟାପକ ତଥାପି ଆପଣ ଚାଷ କାମରେ ମନ ବଢାଇଲେ?
2: ହଁ ମୁଁ ସେଇଟା ପ୍ରେରଣା ପାଇଛି, ସ୍ୱାମୀ ମଧ୍ୟ ସାହାଯ୍ୟ କରୁଛନ୍ତି, ପିଲାମାନେ ସାହାଯ୍ୟ କରୁଛନ୍ତି।
1: କେତେ ଏକର ଜମି ଅଛି ଆପଣଙ୍କର?
2: ଆମର 6 ଏକର।
1: 6 ଏକର ଜମିରେ କଣ କଣ ଚାଷ କରନ୍ତି?
2: ଆମର ତ ପ୍ରତିବର୍ଷ ଧାନ ହୁଏ, କେନାଲ ଡିଭିଜନ ସେ ଚାଷୀ ବିଲ, ସେଥିରେ ଚାଷ କରିବା ସହିତ
1: ଜଳସେଚନ କୌଣସି ଅସୁବିଧା ନାହିଁ?
2: ନାଇଁ ଜଳସେଚନ ବର୍ଷକୁ ଥରେ ହୁଏ, ବର୍ଷକୁ ଖାଲି ଧାନ ଫସଲଟା ଜଳସେଚନ ହୁଏ, ସେଥିରେ ମୁଗ ମଧ୍ୟ, ମୁଗ ବିରି ତାକୁ ଆଦାୟ କରୁଛୁ, କିଛି ନହେଲେ ଚାଷ କରିବା ସହିତ ସେ ହୁଡ଼ାରେ ବିରି ମୁଗ ପକଉଛୁ, ତାପରେ କାନ୍ଦୁଲ, କାନ୍ଦୁଲ ମଧ୍ୟ

0: ମାନେ ଉନ୍ନତି ମାନେ ସଫଳତାର ସହିତ ପାସ୍ କରିଛନ୍ତି ବୋଲିକି ଆପଣ ପୁରସ୍କୃତ ହୋଇଛନ୍ତି। ତ ଏଇ ଯେଉଁ ବେଳେବେଳେ ଆପଣଙ୍କୁ କିଛି ମାନେ ନିଜକୁ ଅପମାନିତ ଲାଗେ କି ଆପଣ ଗୋଟେ ଚାଷ କାମ କରୁଛନ୍ତି ଗୋଟେ ଅଧ୍ୟାପକର ସ୍ତ୍ରୀ?
1: ନାଇଁ ନାଇଁ, ମୁଁ ସବୁବେଳେ ଆଗ୍ରହ ହୁଏ ଯେ ଚାଷ ପ୍ରତି ମୋର ଯେଉଁ କର୍ମ ଇଏ କରୁଛି, ତାପରେ ମୁଁ ନିଜେ ସ୍ୱୟଂଲମ୍ବୀ ହୋଇ ତାଙ୍କୁ କିଛି ସାହାଯ୍ୟ କରୁଛି।
0: ତ ଆପଣଙ୍କର କେବେ ଇଚ୍ଛା ହୁଏନି ନାଇଁ ନାଇଁ ମୁଁ ଗୋଟେ ଅଧ୍ୟାପକର ସ୍ତ୍ରୀ, କାହିଁକି ଚାଷ କାମରେ ଏମିତି ମାଟି ସହିତ ମାଟି ହେଇକି ମୂଲିଆ ମାନଙ୍କ ସହିତ ମୂଲିଆ ହେଇକି ଚଳିବାକୁ ପଡିବ ବୋଲି
1: ସମସ୍ତେ କୁହନ୍ତି, କିନ୍ତୁ ମୋର ଆଗ୍ରହ ଥିବା ଯୋଗୁଁ ମୋତେ କାହା କଥାକୁ ମଧ୍ୟ ମୁଁ ପଦକ୍ଷେପ ନେଇନି,
0: ଭୃକ୍ଷେପ କରନ୍ତି। ନିଜେ ଗୋଟେ ମହିଳା ହେଇକି ମଧ୍ୟ, ଗୋଟେ ଅଧ୍ୟାପକର ସ୍ତ୍ରୀ ହେଇକି ମଧ୍ୟ ଆପଣ ଚାଷ କାମ କରୁଛନ୍ତି, ମାଟିରେ ମାଟି ହେଇକି ମିଶୁଛନ୍ତି,
1: ମୋର ସେଇଟା ଆଗ୍ରହ।
0: ଆପଣ ଯେଉଁ ଏବେ ପୁରସ୍କୃତ ହେଇଛନ୍ତି ଜାହାଙ୍ଗୀର

0: ଏବେ କେତେ ପ୍ରାୟ ଗଛ ଲଗେଇଛନ୍ତି ଆପଣଙ୍କ ଜମିରେ?
1: ଏବେ ପ୍ରାୟ 50ରୁ 60 ଗଛ ଲାଗିଛି।
0: 50ରୁ 60 ଗଛ
1: ହଁ,
0: ଲାଗିଛି, ମାନେ ସେଥିରୁ ଏବେ ତ ଭଲ ଆଦାୟ ହେବ।
1: ଆଦାୟ ହେଇନି, କିନ୍ତୁ ବର୍ଷେ 2 ବର୍ଷ ପରେ ଯେଉଁଟା ମୁଁ ପ୍ରଥମ ଥର ଲଗେଇଥିଲି 2ଟା 3ଟା ଗଛ, ସେ ପ୍ରଚୁର ଆଦାୟ ହେଇଛି। ଗୋଟିଏ ଗୋଟିଏ ଗଛରେ ପ୍ରାୟ 60-70 କିଲୋ
0: ଆମ୍ବ ପାଇଛନ୍ତି।
1: ହଁ, ନୂଆ ନୂଆ ଟିକେ କମ୍ ଆଦାୟ ଦେବ। ପ୍ରଥମ ବର୍ଷ 20 କିଲୋ ହେଲା, ତାପରେ ଦ୍ୱିତୀୟ ତୃତୀୟ ଆସ୍ତେ ଆସ୍ତେ
0: ନିଜ ଘର ପାଇଁ ସେଟା
1: ଖାଇବା ସହିତ ମଧ୍ୟ ଅନ୍ଲି କିଏ ଇଏ କଲେ ମଧ୍ୟ ତାକୁ ବନ୍ଧୁ ବାନ୍ଧବ ଆସିଲେ ଖୁସିରେ ସେଟା
0: ଗିଫ୍ଟ ଆକାରରେ ଦିଅନ୍ତି।
1: କିନ୍ତୁ ଏବେ ଯୋଉ ଗଛ ଲାଗିଛି
0: ନିଶ୍ଚୟ ମାର୍କେଟକୁ ଛାଡ଼ିବେ, ତ ଜାହାଙ୍ଗୀର ଆମର ରେଟ୍ ବର୍ତ୍ତମାନ ବହୁତ ଉଚ୍ଚା ରହିଥିବ ନିଶ୍ଚୟ।
1: ଏବେ ଅଛି 100ରୁ 150
0: ଭିତରେ ଜାହାଙ୍ଗୀର ଆମ୍ବ ଅଛି। ତାର ମାନେ ସ୍ୱାଦ କେମିତି?
1: ସବୁ ଆମ୍ବଠୁ ଏ ଆମ୍ବର ବାସ୍ନା ଅଲଗା।
0: କିଛି ଅଲଗା ଧରଣର ଆପଣ ଦେଖୁଛନ୍ତି?
1: ଅରେଞ୍ଜ କଲର ଆସିବ, ସେ ପାଚିଯିବ, ରଙ୍ଗଟା ଅରେଞ୍ଜ ହେଇଯିବ।
0: ସ୍ୱାଦ କଞ୍ଚାରେ କେମିତି? ମିଠାରେ
1: କଞ୍ଚାରେ ତ ପୁରା ଖଟା ରହିବ।
0: ହଁ,
1: ପାଚିଗଲା ପରେ ପୁରା ମିଠା,
0: ଖଟାରୁ ପରିବର୍ତ୍ତନ ହେଇଯାଉଛି ସ୍ୱାଦଟା। ଆଚାର ବି କରିହେବ କଞ୍ଚାରେ? ଆପଣ
1: ଆଚାର କରିହେବ, ଆମ୍ବୁଲ କରିହେବ, ଯେକୌଣସି
0: କଞ୍ଚାରେ ପାଚିଲେ ବିକ୍ରି ପାଇଁ ବୋଲିକି ଆପଣଙ୍କୁ ସୁବିଧା ହେଉଛି। ତ ଜାହାଙ୍ଗୀର ଆମ୍ବ ଲଗେଇବା ତା ପାଇଁ ତ ଏତେ ସହଜ ନଥିବ, କ'ଣ କ'ଣ ତାର ସେମିତି ଯତ୍ନ ନେବା ପାଇଁ ବୋଲିକି ଆପଣ ଏକୁଟିଆ କରୁଛନ୍ତି ନା ଅନ୍ୟମାନଙ୍କୁ କାହାକୁ?
1: ନାଇଁ, ଯେତେବେଳେ ସ୍ୱାମୀ କରୁଛନ୍ତି, ତାପରେ ପୁଅ ମଧ୍ୟ ଜଣେ ଇଏ ମେଡିସିନ ସ୍ପେଶାଲିଷ୍ଟ ଇଏ ହେଇଛି, ମାନେ ସାନ ପୁଅ ମଧ୍ୟ ଡକ୍ଟର, ସେମାନେ ମଧ୍ୟ ଆସିଲେ ମୋତେ ସାହାଯ୍ୟ କରନ୍ତି।
0: ଡାକ୍ତର ହେଇକି ମଧ୍ୟ ଡ୍ୟୁଟି ପୁଅ ଆପଣଙ୍କର ଡାକ୍ତର, ଆପଣ ମାନେ ଚାଷ କାମ କରୁଛନ୍ତି, ପରିବାର ଚଳାଉଛନ୍ତି, ପିଲାମାନଙ୍କୁ ମଧ୍ୟ ଏତେ ଉଚ୍ଚ ଶିକ୍ଷିତ କରିଛନ୍ତି, ତଥାପି ଆପଣ ମାଟିରେ
1: ମାଟି ସ୍ୱାମୀ ପୁଅ ସମସ୍ତେ ସାହାଯ୍ୟ କରନ୍ତି
0: ଚାଷ କାମ।
1: ଚାଷ କାମରେ
0: ଆପଣ ଯେତେବେଳେ ବିଲ ଭିତରେ
1: ବା ସମୟ ଯେତେବେଳେ ପାଇବୁ,
0: ହଁ,
1: ସ୍ୱାମୀ ପିଲାମାନେ ଛୋଟରେ ଆସିବେ ସବୁ ହେଲେ ଟିକେ ସମୟ ପାଇଲେ ତାକୁ କୁଡ଼ା ଖୋସା କରିବା ପାଇଁ ମୁଁ ଲାଗିଥାଏ, କିନ୍ତୁ ଆମେ କ'ଣ କରିବୁ
0: ଯାଇକି,
1: ହଁ, ନିଜେ ଆସିକି ଗୋଟେ ଖୁସି, ସେମାନେ ଟିକେ କୁଡ଼ା ଖୋସା କରିବେ, ଘାସ ଟିକେ କାଟିଦେବେ, ଗୋବର ଖତ,
0: ମାନେ କେତେ ଜଣ ଚାହାନ୍ତି ଯେ ପିଲାମାନେ ଆସିଲେ ଗୋଟେ ଫ୍ୟାମିଲି ଯଦି ଗୋଟେ ଜାଗାରେ ରହିଲେ କୁଆଡ଼େ ବୁଲିବା ପାଇଁ ଯିବା ପାଇଁ ଚାହାନ୍ତି, ତ ଆପଣ କହୁଛନ୍ତି ପିଲାମାନେ ଆସିଲେ ଆପଣଙ୍କ ସହିତ
1: ବଗିଚାରେ
0: ଲାଗିବେ, ମାନେ ଫ୍ୟାମିଲି ଗୋଟେ ଟାଇମ, ଗୋଟେ କ୍ୱାଲିଟି ଟାଇମ
1: ମୁଁ ସେଥିରେ ଖୁସି ପାଉଛୁ। ପିଲା ମୋର ପରାମର୍ଶ, ତା ବାବାଙ୍କର ପରାମର୍ଶ ପାଇ ସେ ପିଲାମାନେ ମଧ୍ୟ ବାଡ଼ି ବଗିଚାରେ ଗଛ, ଆଜି ବାଇଗଣଟି ଲଗେଇଛୁ ବାଡ଼ିରେ ହେବା ପାଇଁ, ସେ 14 ଦିନରୁ 15 ଦିନ ହେଇଗଲେ ସେ ଗଛ ଟିକେ ଟିକେ ବଢ଼ିବ, ତାପରେ 2 ମାସ ହେଇଗଲା ସେ ନୂଆ କିସମର ଗୋଟେ ବାଇଗଣ ଲଗେଇଛୁ, ସେ ଗଛ ମଧ୍ୟ 1-1.5 କିଲୋ ଆଦାୟ ହେଉଛି ଆମ ପରିବାର ଖାଇବା ପାଇଁ।
0: ହଁ, ଭେଣ୍ଡି ଆଉ କ'ଣ କ'ଣ ଲଗେଇଛୁ?
1: ଭେଣ୍ଡି, ବାଇଗଣ, ତାପରେ ମରିଚ, ମରିଚ କେବେ ଆମେ
0: ବାହାରୁ
1: କିଣୁନା, ସବୁବେଳେ ସେ ମରିଚ ବର୍ଷ ତମାମ ସେ ମରିଚ
0: ଖାଉଛନ୍ତି। ତାହେଲେ ଏଇ ଯେଉଁ ଫୁଲ ଫୁଲ କିଛି ଲଗେଇଛୁ?
1: ଫୁଲ ବିଭିନ୍ନ ପ୍ରକାର, ଗୋଲାପ, ସେବତୀ, ତାପରେ ଜିନିଆ ମୋର ପୂଜାପୂଜି ପାଇଁ ହେଉଛି, ତାପରେ ସାହି ପଡ଼ିଶା ଯିଏ ମାଗିଲେ ନେଉଛନ୍ତି, ଆଉ ଗୋଟେ ନୂଆ କିସମର ଇଏ ହେଉଛି ଅଳେଇଚ ଗଛ, ଅଳେଇଚ ଗଛ,
0: ଆପଣ ଅଳେଇଚ ଗଛ
1: ଲଗେଇଛନ୍ତି? କୋରାପୁଟରୁ ଆଣିକି ଅଳେଇଚ ଗଛ ଲଗେଇ,
0: ଆମର ଜଳବାୟୁରେ ଗଞ୍ଜାମ ଜିଲ୍ଲାର ଜଳବାୟୁରେ ଅଳେଇଚ ଗଛ ହେଉଛି,
1: ସନ୍ତୋଷନ୍ତିଆ ଜାଗାରେ ହେବ,
0: ହଁ,
1: ଆଦାୟ ହେଇନି କିନ୍ତୁ ମୁଁ ଆଗ୍ରହରେ ଆଣି ଲଗେଇଛି। ଲେମନ୍ଟି,
0: ହଁ, ଲେମନ୍ଟି ବି ଲଗେଇଛି,
1: ହଁ, ଲେମନ୍ଟି, ଅଳେଇଚ, ତାପରେ ଯେଉଁ ଷ୍ଟ୍ରବେରୀ, ସବୁ ଲାଗିଛି।
0: ଆପଣ ତାଙ୍କର ତାର ଯତ୍ନ ନିଅନ୍ତି କେତେବେଳେ? ଜମି ଜମାର ଯତ୍ନ, ଏପଟେ ବାଡ଼ି ବଗିଚାର ଯତ୍ନ?
1: ଫସଲ ତ ଧାନ ହେଲା ପରେ ଆଉ ଦ୍ୱିତୀୟ ଫସଲ, ମାନେ ଧାନ ହେଲା ପରେ ଆଉ ଜଳସେଚନର ସୁବିଧା ନାହିଁ, ତେଣୁକରି ଧାନ ଆଦାୟ ପରେ ଏଇଟା ଆମେ ଲାଗିଯାଉ
0: ବାଡ଼ି ବଗିଚାରେ,
1: ବାଡ଼ି ବଗିଚାରେ ଲାଗିଯାଉ। ତାପରେ ଏ ଯେଉଁ ଆମ୍ବ ବାଡ଼ କରୁଛୁ, ଆମ୍ବ ସେଥିରେ ଲାଗିଛି, କେତେ ପିଜୁଳି ଗଛ
0: ମଝିରେ ମଝିରେ ମଝିରେ, ହଁ, ଏଇ ସେଗୁଡ଼ାକ ସବୁ ବିକ୍ରି ବଟା କେମିତି କରନ୍ତି ଆପଣ?
1: ଲୋକ ଆସିକି ଲୋକାଲରେ ନେଇଯାନ୍ତି, ଆଉ
0: ତୋଳିକି ସେମାନେ ହିଁ,
1: ସେମାନେ ତୋଳନ୍ତି, ସେମାନେ ଇଏ କରିକି ନେଇଯାଆନ୍ତି।

0: ଦେଖୁଛନ୍ତି ବର୍ତ୍ତମାନ ତ ଆପଣ କହିଲେ ଧାନ ଚାଷ ଏବେ ବାହାରିଛି, ଆଉ ଧାନ ଚାଷ ପାଇଁ ଆପଣ ଖରିଫ ଚାଷ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି?
1: ହଁ, ଏବେ ଅକ୍ଷିତୃତୀୟା ବେଳୁ ବିହନ ପାଇଁ ପ୍ରଥମେ ତାଙ୍କୁ ଇଏ ଚାଷ କରିବାକୁ ପଡ଼ିବ। ଭରାଡ଼ି ଚାଷ କଲେ କ'ଣ, ସେ ଜମିକୁ ଓଲଟା ପାଲଟା ହବ, ଓଲଟା ହେଲା ମାନେ ଚେର ମରିଯିବ, ଏ ଯୋଉ ଅନାବନା ଘାସ ମରିବ।
0: ତାପରେ ଏବେ ଖରା ଦେଖେଇଛନ୍ତି ଜମିକୁ,
1: ହଁ ପୁରା ଚାଷ କରିଦେଲା ମାନେ ତାର ଉର୍ବରତା ପଡ଼ିବ, ଅନାବନା ଘାସ ହବନି। ତେଣୁକରି ଏବେ ଗୋଟେ ପ୍ରଥମ ଥର ଚାଷ କରାହେଇଯିବ, ତାପରେ ତଳି ପଡ଼ିବ, ବର୍ଷାଟି ହେଲେ ତଳି ହବ। ତଳି ପଡ଼ିଲା ପରେ ତାର ମାସେ ହେଲା ପରେ ଟିକେ ବଡ଼ ହେଲେ,
0: ଆପଣ କେମିତି ଧାଡ଼ି ରୁଆ କରୁଛନ୍ତି ନା ପାରମ୍ପରିକ ପଦ୍ଧତିରେ?
1: ପାରମ୍ପରିକ ଇଏ ଚାଷ କରୁଛୁ, ଟ୍ରାକ୍ଟର ଦ୍ୱାରା ଆଗା କରାହଉଛି। ଆମେ ତ ନିଜେ ଏତେ ଜମି ଜାଗ କରିପାରିବୁନି, ମୂଲିଆ ଲଗେଇକି ସବୁ ଯାହା ଇଏ କରାହଉଛି,
0: ହଁ
1: ଯାହା ଚେଷ୍ଟା କରୁଛୁ ଆମେ ରାସାୟନିକ ଦ୍ରବ୍ୟ ନ ଦେଇକି
0: ଜୈବିକ ସାରରେ
1: ଚାଷ କରିବା ପାଇଁ ସବୁବେଳେ ଚେଷ୍ଟା କରୁଛୁ।
0: ଆପଣ ତ ଏତେ ସୁନ୍ଦର ଚାଷ କରୁଛନ୍ତି, ଯଦି ଧାଡ଼ି ରୁଆ କରିବେ ବୋଲି କହିଲେ ନିଶ୍ଚିତ ଭାବରେ ଅଧିକ ଅମଳ ହେଇପାରିବ ବୋଲିକି ଆମର ବିଶେଷଜ୍ଞ ମାନେ କୁହନ୍ତି? ଯାହା
1: ନାଇଁ, ଧାଡ଼ି ରୁଆ ମଧ୍ୟ କରିଥିଲୁ ଆର ବର୍ଷ, ଚଳିତ ବର୍ଷ ଇଏରେ ଧାଡ଼ି ରୁଆ କରିଥିଲୁ, ସେଥିରେ ମଧ୍ୟ ଲାଭ ହେଇଛି। କୋଇଣ୍ଟାଲ ପିଛା ପ୍ରାୟ ଏକରକୁ 20-22 କ୍ୱିଣ୍ଟାଲ ଧାନ ଆଦାୟ
0: ହେଉଛି। ଆପଣ ଏଇ ବର୍ଷ ନିଶ୍ଚିତ ଭାବରେ ଲାଭ ପାଇଥିବେ, ସରକାରଙ୍କର ବି ସବସିଡି ଆପଣଙ୍କୁ ମିଳିଥିବ ନିଶ୍ଚୟ।
1: ହଁ, ସରକାରଙ୍କର
0: କେତେ ଟଙ୍କା ଆପଣ ଏଇ ବର୍ଷ ଧାନ ବିକ୍ରି କରିଛନ୍ତି?
1: ଆମେ ଖର୍ଚ୍ଚ କଲୁ ସେତିକି ଇଏରେ ପ୍ରାୟ 1.5 ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବୁ, 5 ଲକ୍ଷ 5.5 ଲକ୍ଷ ଆମେ ପାଇଲୁ।
0: ମାନେ ଗୋଟେ
1: ସରକାରଙ୍କର ଯୋଉ ସବସିଡି ପାଇବା ଯୋଗୁଁ ଆମେ ଏତିକି ଉପକୃତ ହେଇଛୁ, ତେଣୁକରି ଆମେ ଆଗ୍ରହ ଚାଷ ପାଇଁ ମଧ୍ୟ ଆଗ୍ରହ ପଡ଼ୁଛି।
0: ବହୁତ ବଢ଼ିଆ କଥା। ଏବେ ଏକ ମାନେ ଯୋଉ ଧାନ ଚାଷ କରିବା ପାଇଁ ଆପଣ ଖରାକୁ ଦେଖିଛନ୍ତି, ଜମି ଚାଷ କରିକି ରଖିଛନ୍ତି, ଏବେ ବର୍ତ୍ତମାନ କ'ଣ କରୁଛନ୍ତି ଆପଣ? ତ ଖାଲି
1: ପରେ ପରେ ବର୍ଷାଟି ଯେତେବେଳେ ହବ,
0: ହଁ
1: ସେଇଟା ଧନିଚା ଚାଷ କରିବୁ।
0: ଆଜ୍ଞା,
1: ଜୈବିକ ସାର ପାଇଁ ବୋଲିକି ଧନିଚା ଚାଷ କରିବୁ,
0: ଧନିଚା ଚାଷ ମଧ୍ୟ କରୁ।
1: ହଁ, ଧନିଚା ଚାଷ କଲା ମାନେ ଗଛ ହବ, ସେଥିରେ ପଚି ଛଡ଼ିକି ସେଥିରେ ଉର୍ବର ଇଏ ହେଇକି ଯିଆ ହବ, ଯାହା ହେଲା ମାନେ ସେତିକି କରିକି ତାର ପ୍ରଣାଳୀଟା ଛାଡ଼ିଦେବୁ। ଜମି ହେଲା ବାଡ଼ି ବଗିଚାରେ ଲାଗିବ, ବାଡ଼ି ବଗିଚାରେ ମାନେ କଦଳୀ ଗଛ ଲାଗିଛି ପ୍ରାୟ ଟିସୁ
0: କଦଳୀ
1: କଦଳୀ, ସେଇଟା 6 ମାସ ହେଲା ବେଳକୁ ପ୍ରାୟ 3 ଫୁଟ 4 ଫୁଟର କଦଳୀ ଖାନ୍ତି ଛାଡ଼ିବ। ଏବେ ପ୍ରାୟ 5-6 କଦଳୀ
0: ଗଛ ଲାଗିଛି ଆପଣଙ୍କର, ଟିସୁ କଲଚର
1: ନାଇଁ, ଗଛ ତ ଲାଗିଛି ପ୍ରାୟ 15-20, କିନ୍ତୁ କଦଳୀ ଖାନ୍ତି ପଡ଼ିଛି, 3-4 ଖାନ୍ତି ପଡ଼ିଛି।
0: ସେଇ କଦଳୀ ଖାନ୍ତିକୁ କ'ଣ କରନ୍ତି ଆପଣ, ବିକ୍ରି କରନ୍ତି ନା
1: ମାର୍କେଟରୁ ଆସିକି ଲୋକ
0: ନେଇଯାଆନ୍ତି, ତ ନିଜ ଘର ପାଇଁ ବି ରଖନ୍ତି କିଛି, ସାଇ ପଡ଼ିଶା ଦିଅନ୍ତି? କେମିତି ସ୍ୱାଦ କେମିତି ତାର
1: ରହିଥାଏ? ଗ୍ରୀନ କଦଳୀ ମାନେ ସେଇଟା ଯୋଉ ଟିସୁ କଲଚରର ଗ୍ରୀନ କଦଳୀ,
0: ଏବେ ଯୋଉ ମାର୍କେଟରେ ବିକ୍ରି ହେଉଛି ସେଇଟା କୁହନ୍ତି ଟିସୁ କଲଚରର କଦଳୀ?
1: ସେ ନାଇଁ, ବୈଜ୍ଞାନିକ ପ୍ରଣାଳୀରେ ଯୋଉ ଛୋଟ ଛୋଟ ହେଇକି ସେଇଟା ଗୋଟେ ବିହନ ଆଣିଥିଲୁ, ତାର ଚାରା ଚାରା ଯିଏକି ସେଇଟା 60 ଟଙ୍କା ପଡ଼ିଥିଲା
0: ଗୋଟିଏ ଚାରା। ଆପଣ 15 ଟା ନା କେତେଟା ଆଣିବେ?
1: ହଁ, ସେତିକି ଆଣିକି ପ୍ରଥମେ ପ୍ରାୟ 2-4 ଖଣ୍ଡ ଗାତ କରି ସେ ଭିତରେ ଇଏ ଗୋବର ଖତ ପଡ଼ିବ, ଗୋବର ଖତ ପଡ଼ିଲା ସେ ଗଛ ଲଗେଇବ, ତାପରେ ତାକୁ ପାଣି ଦେଇକି ଟିକେ ବଡ଼ ହେଇଗଲେ 6 ମାସ ହେଲା ବେଳକୁ ତାକୁ ପରିଶ୍ରମ କିଛି ଦରକାର ନାହିଁ।
0: ନିଜର ଯଦି ବାଡ଼ି ବଗିଚା ଅଛି ତାହେଲେ ସେଥିରେ ବି ଲଗେଇ ପାରିବ?
1: ହଁ,
0: ଆପଣ ସେମିତି ଆପଣଙ୍କ ବଗିଚାରେ
1: ବଗିଚାରେ ଲଗେଇଛି।
0: ଆଉ କ'ଣ କ'ଣ ଗଛ ଲଗେଇଛନ୍ତି?
1: କୁନ୍ଦୁରୁ ଗଛ, ସେଇଟା ଗୋଟେ ଗଛ ଲଗେଇଛି, ତାକୁ ବାଉଣ୍ଡରୀ କରାହେଇଯାଇଛି ବାଡ଼, ସେ ବାଡ଼ରେ ମଧ୍ୟ ପ୍ରାୟ 4-5 କେଜି 3 କେଜି
0: କୁନ୍ଦୁରୀ
1: ବାହାରୁଛି,
0: ମାନେ ପରିବାର ପାଇଁ ଚଳିବା ପାଇଁ ବୋଲି କିଛି ଅସୁବିଧା ନାହିଁ ହେଉଛି।
1: ଭେଣ୍ଡି, କୁନ୍ଦୁରୁ, ମରିଚ, ତାପରେ କ୍ୟାପ୍ସିକମ୍ ଆଣିଲୁ, ସେ ପୁଅ ଭୁବନେଶ୍ୱରରୁ କ୍ୟାପ୍ସିକମ୍ ଚାରା ଆଣିଥିଲା 4-5 ଗୋଟେ ଗୋଟେ ଗଛରେ ପ୍ରାୟ 4-5 କିଲୋ ଲେଖା ହେଲା
0: କ୍ୟାପ୍ସିକମ୍।
1: କ୍ୟାପ୍ସିକମ୍
0: ଏ ଶୀତ

0: ଗର୍ବିତ ଅନୁଭବ କରନ୍ତି, ଯେଉଁମାନେ ପାଶ୍ଚାତ୍ୟକୁ ଅନୁକରଣ କରିକି ସୋ ଅଫ୍ କରିକି ସେମାନେ ଯେଉଁମାନେ ଷ୍ଟାଇଲ୍ ହେଇକି ଯାଆନ୍ତି ମାର୍କେଟ୍ ବୁଲିବା ପାଇଁ ବା ସପିଂ କରିବା ପାଇଁ, ସେଇ ପ୍ରତିବଦଳରେ ଆପଣ ଯେ ନିଜ ଜମି ଲାଗୁଛନ୍ତି ସେଥିପାଇଁ ଆମେ ଗର୍ବିତ ଯେ ଆପଣଙ୍କ ଭଳିଆ ମହିଳା ଚାଷୀ ଆମେ ଆମ ଷ୍ଟୁଡ଼ିଓରେ ପାଇଛୁ, ଆମ କାର୍ଯ୍ୟକ୍ରମରେ ପାଇଛୁ। ବହୁତ ବହୁତ ଧନ୍ୟବାଦ ଆପଣ ଏତେ ସୁନ୍ଦର ଆମ ସହିତ କଥାବାର୍ତ୍ତା କରିଥିବାରୁ। ସେଥିପାଇଁ ଆମ ଆକାଶବାଣୀ ତରଫରୁ ନମସ୍କାର। ନମସ୍କାର। ଦେଖିଲ, ଦେଖ ତାଙ୍କେ ଗୋଟେ ଅଧ୍ୟାପକର ସ୍ତ୍ରୀ, ଦୁଇଟା ପୁଅ ଡାକ୍ତର ହେଲା, ତଥାପି ତାଙ୍କେ ନିଜେ ଜମିରେ ଯାଇକି ଚାଷ କରୁଛନ୍ତି ଅନ୍ୟମାନଙ୍କ ସହିତ।
1: ମାନେ ଏଇଟା ହଉଛି ମହିଳାମାନଙ୍କ ପାଇଁ ଗୋଟେ ଉଦାହରଣ। ଆମେ ଯୋଉ ଖାଲି ଧାନ ଚାଷ ଉପରେ ଆମେ ଯୋଉ ନିର୍ଭର କରିବା, ଧାନ ଚାଷ ନ କରି ଏମିତି ଯେମିତି ଆମେ ଆମ୍ବ ଚାଷ କଲେ, ପିଜୁଳି ଟିକେ ଚାଷ କରିବା, ନହେଲେ ନଡ଼ିଆ ଲଗେଇବା, ଭଲ ପଇସା ମିଳିବ।
0: ଧାନ ତ ଚାଷ କରୁଛନ୍ତି, ତା ସହିତ ଏପଟେ ଧାନ ଚାଷ ଏବେ ତାଙ୍କର ଜଳସେଚନ ହଉନି ବୋଲିକି ଅନ୍ୟ ଚାଷ ଉପରେ ବି ଟିକେ ଗୁରୁତ୍ୱ ଦେଉଛନ୍ତି। ଆଉ ନୂଆ ନୂଆ ପ୍ରକାର ଗୋଟେ ଚାଷ କରିବାକୁ ଇଚ୍ଛା ତାଙ୍କର, ଯେହେତୁ ପିଲାମାନେ ବଡ ବଡ ହେଇଗଲେଣି ଡାକ୍ତର ଗୋଟେ ଗୋଟେ, ସେମାନେ ମଧ୍ୟ ଆସିକି ପୁଣି ଜମିରେ ଲାଗୁଛନ୍ତି।
1: ଅଧ୍ୟାପକର
0: ସ୍ତ୍ରୀ ହେଇକି ମଧ୍ୟ ଗର୍ବ ନାହିଁ ଏଠିକି ହେଲେ ଆସିଲେ ଯେ
1: ଭଲ ଭଲ ଜିନିଷ ହେଲେ। ଏବେ ଆଉ କାର ଆଉ ସଫଳ ଚାଷୀ ଆଉ କାହାକୁ ରଖିଛ?
0: ହଁ ହେ ଭାଇନା, ଗୋଟେ ନିଆରା ଚାଷ କରୁଛନ୍ତି ଆମର ଗଞ୍ଜାମ ମାଟିରେ, ଜଳବାୟୁରେ, ଏ ଯୋଉ କାଶ୍ମୀରରେ ହଉଥିବା ଅଙ୍ଗୁର ଏଇଠି ଆମର ଫଳଉଛନ୍ତି। ହେ ଏ ଯୋଉ ଚଷାନିମଖଣ୍ଡି ଗାଁରେ,
1: ଚଷାନିମଖଣ୍ଡି ଗାଁରେ ଅଙ୍ଗୁର ଚାଷ କରୁଛନ୍ତି।
0: ହଁ, ତାଙ୍କେ ଆସିଥିଲେ ଆଉ ଦେଖେଇଲେ ମଧ୍ୟ ଦେଖ ଅଙ୍ଗୁର ବୋଲିକି।
1: ହେଲେ ଅଙ୍ଗୁର ମିଠା ଲାଗୁଛି ନା? ଖାଇଲ?
0: ହଁ, ବଢିଆ ଲାଗୁଛି। ତାଙ୍କ ସହିତ କଥା ହେଇଛି ଟିକେ,
1: ଟିକେ ଶୁଣିବା
0: ପକେଇବା।
1: ହଉ,
0: ଆପଣ ଗୋଟେ ସମନ୍ୱୟ ଚାଷୀ,
1: ଆଜ୍ଞା,
0: ବିଭିନ୍ନ ପ୍ରକାର ଚାଷ କରିବା ସହିତ ଗୋଟେ ନିଆ ଚାଷ ପ୍ରଣାଳୀକୁ ଆପଣେଇଛନ୍ତି। ଭୀଷ୍ମଗିରି ଅଞ୍ଚଳରେ ବା ଦିଗପହଣ୍ଡି ଅଞ୍ଚଳରେ ନିମଖଣ୍ଡି ପେଣ୍ଠରେ ମଧ୍ୟ ବିଭିନ୍ନ ପ୍ରକାର ଚାଷ କରୁଛନ୍ତି ଆଉ ସମସ୍ତଙ୍କ ଠାରୁ ମଧ୍ୟ ପ୍ରଶଂସା ପାଇଛନ୍ତି, ରାଜ୍ୟ ସରକାରଙ୍କ ଠାରୁ ମଧ୍ୟ ପ୍ରଶଂସା ପାଇଛନ୍ତି, ପୁରସ୍କୃତ ହୋଇଛନ୍ତି। ଏଇ ଯେଉଁ ରାଜ୍ୟ ସରକାରଙ୍କ ଠାରୁ ଆପଣ ପୁରସ୍କୃତ ହୋଇଛନ୍ତି, ଆପଣଙ୍କୁ ନିଜକୁ ନିଜେ ଯୋଗ୍ୟ ବୋଲି ଭାବୁଛନ୍ତି କି?
2: ମୁଁ ଗର୍ବ କରି, ମୁଁ ଜଣେ ଶିକ୍ଷିତ ହେଲେ ମଧ୍ୟ ମୁଁ ଚାଷକୁ ମୋର ପେଶା ବୋଲି ମାନି ନେଇଛି, ଯାହାଦ୍ୱାରା ଆଜି ମୋର ପରିଚୟ ହେଉଛି ଚାଷୀ,
0: ସଫଳ ଚାଷୀ,
2: ସଫଳ ଚାଷୀ। ଆଜିକାଲି ଦୁନିଆରେ ଚାଷଟାକୁ ସମସ୍ତେ ହେ ମନ କରୁଛନ୍ତି, କିନ୍ତୁ ତନ୍ମଧ୍ୟରୁ ମୁଁ ନିଷ୍ପତ୍ତି ନେଲି ଯେ ଚାଷକୁ ଆପଣାଇବା, ଚାଷକୁ ସମାଜରେ ମୁଖ୍ୟ ସ୍ରୋତରେ ସାମିଲ କରିବା, ଚାଷକୁ ଲୋକଙ୍କ ମଧ୍ୟରେ ଅଗ୍ରସର କରାଇକି ସଫଳ ଚାଷୀ ଲୋକଙ୍କୁ ସଚେତନ କରାଇବା, ସେଇଟା ମୋର ମୁଖ୍ୟ ଭୂମିକା ଥିଲା। ପ୍ରଥମରେ ମୁଁ ଗୋଟେ ଚାଷ ଆରମ୍ଭ କଲି, ଯେଉଁଟାକି ଗାଈ ଚାଷ, ଗାଈ ଚାଷରୁ ଗୋପାଳନ କଲି, ଗୋପାଳନରୁ
0: କେବେଠୁ ଆରମ୍ଭ କଲି? ଏଇଟା
2: ମୁଁ 2018 ଆରମ୍ଭ କଲିଣି ଗୋପାଳନ। ଗୋପାଳନ ପରେ ପରେ ତାପରେ କୁକୁଡ଼ା ପାଳନ କଲି। କୁକୁଡ଼ା ପାଳନ ପରେ ପରେ ସରକାରଙ୍କର ଗୋଟେ ସ୍କିମ୍ ଆସିଲା, ଯେଉଁଟାକି ମୁଁ ପୋଖରୀ 2 ଗୋଟି ପୋଖରୀ କଲି।
0: ଏଥି ନିମନ୍ତେ ଆପଣଙ୍କ ନିକଟରେ ଜମିର ଆବଶ୍ୟକତା ରହିଛି,
2: ଜାଗାର
0: ଆବଶ୍ୟକତା ରହିଛି।
2: ମୋର ବାପାଙ୍କର 3 ଏକର ବା 15 ମଣ ଜମି, ସେଠାରେ ଇଣ୍ଡିକେଟର ଫାର୍ମିଂ କରିବି ବୋଲି ମୁଁ ନିଷ୍ପତ୍ତି କଲି। ଯେହେତୁ ତା ଭିତରେ ସବୁ ସମୟ ଚାଷ କରିବା ଦ୍ୱାରା କ'ଣ ହେଉଛି, କୁକୁଡ଼ା ଚାଷର ୱେଷ୍ଟେଜ୍ ଯେଉଁଟା ଅଛି ଆମର ପୋଖରୀ କାମ କରୁଛି,
0: ମାଛ ଚାଷ ପାଇଁ
2: ଗାଈର ଯାହା ଗୋବର ଆସିଲା ଆମ ପନିପରିବା ଫୁଲରେ ଲାଗୁଛି। ମୁଁ ଚିନ୍ତା କଲି ମୁଁ ସାରା ଦୁନିଆ ପାଇଁ, ସାରା ଚାଷୀ ପରିବାର ପାଇଁ ଗୋଟେ ଉଦାହରଣ ସାଜିବି, କିଛି କରିକି ଦେଖାଇବା। ଆଜିକାଲି ଯୁଗରେ ଚାଷୀ କିଛି କରିବା ପାଇଁ ଅକ୍ଷମ, ଯେଉଁଟାକି ଆଜି ହଜାର ହଜାର ଭରଣ ପଡ଼ିଆ ପଡ଼ୁଛି।
0: ଆଜ୍ଞା, ଏଥି ନିମନ୍ତେ ଆପଣ କାହାଠୁ ପରାମର୍ଶ ନେଲେ, ସହାୟତା କେଉଁଠୁ ନେଲେ?
2: ନାଇଁ, ସହାୟତା ସରକାରଙ୍କର ସହାୟତା ନିଶ୍ଚିତ ଭାବେ ଅଛି। ସରକାରଙ୍କ ଯେଉଁ ଆମ କର୍ମଚାରୀ ଅଛନ୍ତି ସେମାନେ ଆମ ସହିତ ନିବିଡ଼ ସମ୍ପର୍କ ରହୁଛନ୍ତି, ପ୍ରତି ମୁହୂର୍ତ୍ତରେ ଆମର ସାଥ ଦେଉଛନ୍ତି, ସୁବିଧା ଅସୁବିଧାରେ ଭାଗ ଦେଇ ରହୁଛନ୍ତି। ସରକାର ସହାୟତା ଯାହା ଆସିଲା ପ୍ରତି ଫୋକସ୍ ଦେଉଛନ୍ତି, ଆମେ ସେଟାକୁ କିଣି ଲୋକଙ୍କୁ ଲୋକଲୋଚନକୁ ଆଣିବା, କର୍ମରେ ଲଗେଇ ତାର ରେଜଲ୍ଟ କେମିତି ଆସିବ,
0: ଯେତିକି ଆପଣ ସବସିଡି ପାଇବା କଥା ସରକାରଙ୍କ ସହାୟତା ଅନୁସାରେ ସେତିକି ମଧ୍ୟ ପାଉଛନ୍ତି,
2: ସବୁ ପାଉଛି।
0: ପୋଖରୀ ଚାଷ କରିଛନ୍ତି, ପୋଖରୀ ପାଇଁ ବୋଲିକି ଆପଣଙ୍କ ପରାମର୍ଶ ମଧ୍ୟ ଦେଉଛନ୍ତି,
2: ଆସୁଛନ୍ତି।
0: ପୋଖରୀ ଚାଷରେ ଆପଣ କ'ଣ କ'ଣ ଏବେ ବର୍ତ୍ତମାନ?
2: ବର୍ତ୍ତମାନ ଆମର ରୋହି ମାଛ ଅଛି, ଭାକୁର ମାଛ ଅଛି।
0: ତ ମାର୍କେଟକୁ ଛାଡ଼ିବା ପାଇଁ ବୋଲିକି କେତେ ଦିନ ଆପଣଙ୍କୁ କେତେ ସମୟ ଲାଗେ, ବର୍ଷକୁ କେତେ ଥର ଆପଣ ମାଛ ଆଦାୟ କରନ୍ତି ଆଉ ବିକ୍ରି କରନ୍ତି?
2: ବର୍ଷକୁ ଆମେ ମୁଖ୍ୟତଃ 1 ଥର ଆଦାୟ, 2 ଥର ଆଦାୟ ହେବ, କିନ୍ତୁ ଆଉ ଟିକେ ଆମ ଗ୍ରୋଥ ଲୋଡ଼ା ଲାଭ ଦେଇ ଆମେ ଅଧିକ ଚାହିଁବା, ବର୍ଷକୁ ଥରେ ହିଁ ଆମେ କରୁଛୁ, ସେ ମାଛଟା ବଢ଼ିଲେ ଆମ ଫାଇଦାଟା ବଢ଼ିବ।
0: ତ ଜାଁଳା କେଉଁଠୁ ଆଣିଛନ୍ତି? ତାର
2: ଜାଁଳା ଆମର ଦିଗପହଣ୍ଡିରୁ ଆମର ମାଛ ଅଧିକାରୀ ଦେଉଛନ୍ତି।

0: ସେ ସହଯୋଗ କରୁଛନ୍ତି।
1: ଏଇ ରୋହି ଭାକୁର ମାଛ କରୁଛନ୍ତି ନା ଅନ୍ୟ କିଛି ମାଛ ବି କରୁଛନ୍ତି?
0: ସେଠି ସୁବିଧା ଅଛି, ରୋହି ଭାକୁର ପାଇଁ ସୁବିଧା ଅଛି,
1: ସୁବିଧା
0: ଆଗାମୀ ଦିନରେ
1: ଜଳବାୟୁଟା ମାନେ ସରାଉଣ୍ଡିଂଟା।
0: ଆଗାମୀ ଦିନ ଚିନ୍ତା କରୁଛି ଆମର ଟ୍ୟାଙ୍କ ମାଧ୍ୟମରେ ମାଛଟାକୁ ବଢ଼ିବା ପାଇଁ,
1: ହଁ ବିଭିନ୍ନ ଜ୍ଞାନକୌଶଳ ଟ୍ୟାଙ୍କରେ ମଧ୍ୟ ବିଭିନ୍ନ ପ୍ରକାର ମାଛ ଚାଷ, ଚିଙ୍ଗୁଡ଼ି ଚାଷ ମଧ୍ୟ ହେଉଛି। ଯଦି ଆପଣ ପରାମର୍ଶ କରିବେ ନିଶ୍ଚୟ ଭାବରେ ଆପଣ କରିପାରିବେ, ତ ଆଶା କରିଛନ୍ତି ଅଧିକ ଲାଭ ପାଇଁ ବୋଲିକି ଆପଣ
0: ନିଶ୍ଚିତ
1: ଭାବରେ ଟ୍ୟାଙ୍କରେ ବି ମାଛ ଚାଷ କରିବେ। ସେ ଯେଉଁ ଜାଳ ଆଣୁଛନ୍ତି, ଜାଳକୁ ବଢ଼େଇବା ପାଇଁ ବୋଲି ଆପଣ କିଛି ପରିଶ୍ରମ କରିବାକୁ ପଡ଼ୁଥିବ, ତ ସେଥିପାଇଁ ବୋଲିକି ଆମର ଯେଉଁ ଚାଷୀ ଭାଇମାନେ ଶୁଣୁଛନ୍ତି, ଯେଉଁମାନେ ମାଛ ଚାଷ କରିବା ପାଇଁ ଆଗ୍ରହୀ ଅଛନ୍ତି, ତାକୁ କ'ଣ କ'ଣ ମାନେ ଯତ୍ନ ନେବାକୁ ପଡ଼େ?
0: ପୋଖରୀରେ ଆମେ ସଫାସୁତୁରା ରଖିବା, ନିୟମିତ ଜାଳକୁ ଖାଦ୍ୟ ଦେବା,
1: ଆଜ୍ଞା,
0: ଶିକାରୀ ମାଛର ରକ୍ଷା କରିବା, ବାହାର ଆମ ଜନ୍ତୁ ତାକୁ ଆମେ ସୁରକ୍ଷା ଦେବା, ଜଣେ ନେଟ୍ ବନ୍ଧ ସାଇଡ଼ରେ
1: ଯଦି ନେଟ୍ ଲଗେଇଦେବା ତାହେଲେ
0: ନେଟ୍ ଲଗେଇଦେବା ସୁରକ୍ଷିତ ରହିବ, ବୋଲେ ଆମର ମାଛଟା କୌଣସି କ୍ଷତି ହେବନି, ଲାଭ ନିଶ୍ଚିତ ଭାବେ ହେବ।
1: ସେ ନେଟ୍ ଲଗେଇବା ପାଇଁ ବା ପୋଖରୀ ପରିଚାଳନା ପାଇଁ ବୋଲିକି
0: ସରକାରଙ୍କ ତରଫରୁ ସହାୟତା ମିଳୁଛି,
1: ମାନେ ସେଇଟା ଯଦି ପରାମର୍ଶ କରି ମତ୍ସ୍ୟ ଅଧିକାରୀମାନଙ୍କ ସହିତ ପରାମର୍ଶ କରିବେ ତାହେଲେ ଅନେକ ଚାଷୀ ମଧ୍ୟ ଉପକୃତ
0: ନିଶ୍ଚିତ
1: ନିଜେ ନିଜ ଜାଗାରେ ମାଛ ଚାଷ ବି କରିପାରିବେ। ଏବେ ବର୍ତ୍ତମାନ କେତେଟା ପୋଖରୀ ଅଛି?
0: ବର୍ତ୍ତମାନ ମୋର ଦୁଇଟି ପୋଖରୀ ଅଛି,
1: ଦୁଇଟି ପୋଖରୀ ଅଛି। ରୋହି ଭାକୁର ମାଛ,
0: ରୋହି ଭାକୁର ମାଛ
1: କେବେଠୁ ଆପଣ ଜାଳ ଛାଡ଼ିଲେଣି?
0: ମୁଁ ଜାଳ ଛାଡ଼ିକି ଆମର ଜୁଲାଇରେ ଛାଡ଼ିଥିଲି,
1: ଆଜ୍ଞା, ଏବେ
0: ଏଇ ମାସରେ
1: ଜୁଲାଇ ମାସରେ ଆପଣ ମାନେ ଆଦାୟ କରିବେ?
0: ଆଦାୟ କରିବେ।
1: ପ୍ରାୟ କେତେ ଖର୍ଚ୍ଚ କରିଛନ୍ତି ଆଉ କେତେ ଲାଭ ହେବାର ମାନେ ସମ୍ଭାବନା ଅଛି?
0: ପ୍ରାୟ ତାହିଁରେ 1400 ଟଙ୍କାର ଜାଳ ଛଡ଼ା ଥିଲା, ବର୍ତ୍ତମାନ ମିନିମମ୍ ପାଖାପାଖି ତାହେଲେ ଆମେ 100,000 ଟଙ୍କାର
1: ଆଦାୟ କରିବୁ। 14,000 ସହିତ ନେଟ୍ ଲଗେଇଥିବେ,
0: ଖର୍ଚ୍ଚ ପ୍ରାୟ ପାଖାପାଖି 30,000 ଖଣ୍ଡ ଖର୍ଚ୍ଚ ହେଇଯିବ, 70,000 ଟଙ୍କା ମୁଁ ଲାଭ
1: ପାଇଲେ। ତ ଗୋଟିଏ ପୋଖରୀ ଯଦି ଜଣେ ଚାଷୀ 70,000 ଟଙ୍କା ବର୍ଷକୁ ଲାଭ ପାଉଛି ମାନେ କମ୍ ପରିଶ୍ରମରେ, ତାହେଲେ ନିଶ୍ଚିତ ଭାବରେ ଗୋଟେ ମାନେ ଉପାଦେୟ ଚାଷୀ ଚାଷ ଲୋକମାନଙ୍କ ପାଇଁ ପ୍ରେରଣାଦାୟକ, ଯେ ଲୋକମାନେ ମଧ୍ୟ ଲାଭବାନ ହେଇପାରିବେ ଏଇ ମାଛ ଚାଷ କରିକି। ତ ଆପଣ ଆଉ ଗୋଟେ କଥା କହିଲେ, ମାଛ ଚାଷ ସହିତ ଛତୁ ଚାଷ ମଧ୍ୟ କରୁଛନ୍ତି, ଛତୁ ଚାଷ ଏଇ ମାଛ ଚାଷ ପୁଣି ଛତୁ ଚାଷ ପୁଣି ଆଉଥରେ ଫୁଲ ଚାଷ ମଧ୍ୟ କରୁଛନ୍ତି, ସମନ୍ୱୟ ଚାଷ କରୁଛନ୍ତି, ଛତୁ ଚାଷ ପାଇଁ କେମିତି ସମୟ ଦେଉଛନ୍ତି ଆପଣ?
0: ମୁଁ ପ୍ରଥମରେ ଆପଣଙ୍କୁ କହୁଛି ମୁଁ ଲୋକଙ୍କ ପାଇଁ ଗୋଟେ ଉଦାହରଣ, ମୁଁ କଷ୍ଟ ପଡ଼ିବା ସହିତ ତହିଁରେ କର୍ମଜିତ କରୁଛି ପ୍ରତିଦିନ, 10-15 ଜଣ ମହିଳା,
1: ଆଜ୍ଞା,
0: ତାଙ୍କେ ପରିବାର
1: ଚଳୁଛନ୍ତି, ମାନେ ଆପଣ ନିଜେ ସ୍ୱାବଲମ୍ବୀ ହେବା ସହିତ ଅନ୍ୟମାନଙ୍କୁ ମଧ୍ୟ ସ୍ୱାବଲମ୍ବୀ କରୁଛନ୍ତି, ହଁ, ସେଇ ଛତୁ ଚାଷ ପାଇଁ ବୋଲିକି ସେମାନେ ଲୋକମାନେ ନିୟୋଜିତ ହୋଇଛନ୍ତି। ସେଇ ଛତୁ ଚାଷରେ ଆପଣ କେତେ ଥର ଆଦାୟ କରୁଥିବେ ବର୍ଷକୁ?
0: ଛତୁଟା ବର୍ଷକୁ ମିନିମମ୍ 6 ମାସ ଆମର ଭଲ ଆଦାୟ ହେବ,
1: ଆଜ୍ଞା।
0: ବର୍ତ୍ତମାନ ଯେଉଁ ଖରା ସିଜନ୍, ଅଫ୍ ସିଜନ୍, ବର୍ତ୍ତମାନ ଛତୁର ଚାହିଦା ମାର୍କେଟରେ
1: ବଢ଼ିଛି,
0: ଆଦାୟ କମିଛି, କିନ୍ତୁ ରେଟ୍ ଭଲ ଅଛି,
1: ହଁ ହଁ। ତାହେଲେ ଆପଣ ମାନେ ଯେତିକି ଯଦି ଚାଷ ଆଦାୟ କରିବେ ଛତୁ, ତାହେଲେ ଅଧିକ ହିଁ ଲାଭ ପାଇବ?
0: ଏବେ ଲାଭ ହେବ, ଆଫ୍ଟର ଆମର ଜୁନ୍ ପର୍ଯ୍ୟନ୍ତ ଆମର ଲାଭ ରହିବ, ଜୁନ୍ ଜୁଲାଇ ମାର୍କେଟ ରେଟ୍ କମିଯାଉଛି, କିନ୍ତୁ ଭଲ ଅଛି ବର୍ତ୍ତମାନ ରେଟ୍ ମାର୍କେଟରେ 300 ଟଙ୍କା।
1: ଆପଣ ଗୋଟେ ଯଦି ବର୍ଷକୁ ଇନଭେଷ୍ଟମେଣ୍ଟ କେତେ କରୁଛନ୍ତି ଛତୁ ଚାଷ ପାଇଁ ବୋଲିକି?
0: ଗୋଟେ ବେଡ଼୍ରୁ ଆମେ ଯଦି ଗୋଟେ ବେଡ୍ ନେବା, ଗୋଟେ ବେଡ଼୍ରୁ ଆମର 50-100 ଟଙ୍କା ଖର୍ଚ୍ଚ ହେବ
1: ମାତ୍ର,
0: ମାତ୍ର ଲାଭ ହେବ 300 ଟଙ୍କା, 100 ଟଙ୍କା ଖର୍ଚ୍ଚ କଲେ ଗୋଟେ ବେଡ଼୍ରୁ 200 ଟଙ୍କା
1: ଲାଭ ପାଇଲେ, ମାନେ 2 ଗୁଣ ଟଙ୍କା ଅଧିକ
0: ଅଧିକ ପାଇବେ।
1: ଆପଣ କେତେଟା ବେଡ଼୍ ଅଛି?
0: ମୋର ଦିନକୁ 200-300 ବେଡ୍ ପଡ଼ୁଛି, ଅଧିକ ଲାଭ ଦେଇଦେବ ସେ ହେଉଛି ଛତୁ ଚାଷ। ଆମର ଯଦି ଟେମ୍ପରେଚର ଆଉ ଆର୍ଦ୍ରତା ଦୁଇଟା ଯଦି ଠିକ୍ ଅଛି, ଠିକ୍ ଆମ 10 ଦିନରୁ ସେ ଆରମ୍ଭ ହେଇଯିବ,
1: ମାନେ
0: ଆରମ୍ଭ ହେଇଯିବ 10-14 ଦିନ ଭିତରେ ତାର କାମ ସରିଲା।
1: ଗୋଟେ ବେଡ଼୍ରେ ଆପଣ 50 ଟଙ୍କା ଖର୍ଚ୍ଚ କରୁଛନ୍ତି, ମାନେ 300 ଟଙ୍କାର କେତେ ଦିନକୁ ଥରେ ବେଡ଼୍ ସରିବା ପର୍ଯ୍ୟନ୍ତ?
0: ବେଡ଼୍ଟା ତାର
1: କେତେ ଦିନ ପର୍ଯ୍ୟନ୍ତ?
0: 15 ଦିନ ପରେ ତା ବେଡ଼୍ ଗଲା,
1: 15 ଦିନ
0: ପର୍ଯ୍ୟନ୍ତ ଆମେ ତାର

0: ଯେହେତୁ ଆମେ ଶୁଣିଛୁ କାଶ୍ମୀରରେ ହିଁ ମାନେ ଥଣ୍ଡା ଏରିଆ ଯେଉଁଟାକି ହିମାଳୟ ପାଦ ଦେଶରେ ହିଁ ସେଇ ଅଙ୍ଗୁର ଚାଷ ହେଉଛି, ଏପଲ୍ ଚାଷ ହେଉଛି, କିନ୍ତୁ ଆପଣ ଯେଉଁ ଅଙ୍ଗୁର ଚାଷ ଆପଣ ଏତେ ପାହାଡ଼ିଆ ଅଞ୍ଚଳ ଖରା ଯେଉଁଠି ପ୍ରବଳ ଆଉ ଯେଉଁଠି ଗରମ ବେଶୀ ସେଇଠି ଆପଣ କରୁଛନ୍ତି ଅଙ୍ଗୁର ଚାଷ?
1: ମୁଁ ଯେତେବେଳେ ଶୁଣିଲି ଗୋପାଳପୁର ବେଳାଭୂମି ଅନ୍ତର୍ଗତ କରାପଲ୍ଲୀ ଗୋଟେ ଗାଁ, ସେ ଗାଁରେ ଜଣଙ୍କ ବାରିରେ ଅଙ୍ଗୁର କୋଳି ହେଉଛି, ମୁଁ ନ ଦେଖିଲା ପର୍ଯ୍ୟନ୍ତ ମୋତେ ବିଶ୍ୱାସ ହେଲାନି। ଏଥିପାଇଁ ଗୋଟେ ଦିନ ଗଲି ଅଙ୍ଗୁର କୋଳି ହେଉଛି ବୋଲି
0: ଦେଖିବା ପାଇଁ,
1: ପରୀକ୍ଷା କରିବା ପାଇଁ ଗୋଟେ ଦିନ ଗଲି, ଦେଖିଲି ଯେ ସେ ଯେଉଁ ପ୍ରକାର ନିଜେ ଦେଖିଲେ ହିଁ ସେଇଟା ଆପଣ ବିଶ୍ୱାସ କରିପାରିବେ। ସେ ଆମର ବନ୍ଧୁ ଲାଗିବ, ତାଙ୍କୁ କହିଲି ମୁଁ ଟିକେ ଆବଶ୍ୟକତା ଅଛି କେମିତି କରିବା, ସେ କ'ଣ କଲେ ଖୁସି ଖୁସି ମନରେ ଗୋଟେ ପୁଆ ଖଣ୍ଡେ ମୋତେ ଦେଲେ, ଡାଳ ଖଣ୍ଡେ, ଏଇଟା ତମେ ନିଅ ଲଗ ଡେଲି ପାଣି ଦେବ,
0: ମାନେ ଯେଉଁଟା
1: ଡଙ୍କ ରୁହେ ବୋଲି ମୁଁ ବିଶ୍ୱାସ କରୁନଥିଲି।
0: ପାନ ଯେମିତି
1: ସେ ଡଙ୍କଟା ଆଣିକି ଜଷ୍ଟ ପୋତିଛି, ମାନେ ପୋତିବାର ବର୍ଷେ ସେ ଯେଉଁ ଟାଇପ୍ ଆମେ କହିଥିଲେ ସେ ଟାଇପ୍ ଆର୍ଦ୍ରତା ପାଣି ଡେଲି ଲୋଡ଼ା, ତା କିଛି ଆବଶ୍ୟକ ନାହିଁ। ଆମ ନର୍ମାଲ ମାଟିରେ ପାଣି, ଖତ ସାର ତଳେ ଲଗେଇବା, ତଳେ ଲଗେଇବା, ଖତ ସାର ଗୋବର ଖତ ଦେବା, ଡେଲି ପାଣି ଲୋଡ଼ା। ବର୍ଷ ପରେ ଆଜି ଦେଖିଲି ଗତ ବର୍ଷ ଟିକେ ଟିକେ ହେଇଥିଲା, ସମସ୍ତେ ଲଗେଇ ପାରିବା। ସେଥିପାଇଁ ମୋର ସବୁ ଚାଷୀ ଭାଇମାନଙ୍କୁ, ମୋର ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ଅନୁରୋଧ, ଅଙ୍ଗୁର ଆମ ନିଜ ବାଡ଼ିରେ ସମସ୍ତେ ଲଗେଇ ପାରିବା, ଅସମ୍ଭବ ବୋଲି କିଛି ନାହିଁ। ଗୋଟେ ଜିନିଷ ତାକୁ ଆର୍ଦ୍ରତା ସବୁବେଳେ ଆମେ ବତେଇବା ନିଶ୍ଚିତ ହେବ। ମୁଁ ଗୋଟେ ଭିଡ଼ିଓ କରିଥିଲି, ଭିଡ଼ିଓ ମାଧ୍ୟମରେ ସମସ୍ତ ଦେଇଛି ଯେ ଅଙ୍ଗୁର ଯେଉଁ ବାହାର ଦେଶ ଉପରେ ନିର୍ଭର କରୁଛେ, ଆମେ ନିଜ ବାଡ଼ିରେ ଗୋଟେ ଅଙ୍ଗୁର
2: नॉर्डिक देशों के नेताओं के साथ संयुक्त संवाददाता सम्मेलन में की। इस दौरान नॉर्वे, स्वीडन, आइसलैंड, फिनलैंड और डेनमार्क के प्रधानमंत्रियों ने हिस्सा लिया। प्रधानमंत्री नरेंद्र मोदी ने कहा कि इस पर्यावरण अनुकूल भागीदारी से आइसलैंड की भूतापीय ऊर्जा और मत्स्य क्षेत्र में विशेषज्ञता, नॉर्वे की समुद्री अर्थव्यवस्था और आर्कटिक क्षेत्र में विशेषज्ञता तथा सभी नॉर्डिक देशों की समुद्री और सतत विकास से जुड़ी विशेषज्ञता को भारतीय क्षमताओं से जोड़ा जाएगा ताकि पूरी दुनिया के लिए बेहतर भविष्य सुनिश्चित किया जा सके।
3: पिछले एक दशक में नॉर्डिक देशों से ଭାରତ ମେ ନିବେଶ ମେ ଲଗଭଗ 200
0: ଏମିତି ନିଜକୁ ମାନେ ବାହାରକୁ ନ ଯାଇକି ନିଜ ଘର ପାଖରେ ନିଜ ଗାଁ ମାଟିରେ ଯଦି ଚାଷ କରିବେ, ଦୁଇ ପଇସା ଲାଭ ପାଇବେ, ତାହେଲେ ତାଠୁ ସ୍ୱର୍ଗ ସୁଖ ଆଉ କୌଣସି ଜାଗାରେ ପାଇପାରିବାନି। ବହୁତ ଧନ୍ୟବାଦ, ନମସ୍କାର।
1: ନମସ୍କାର,
0: କେମିତି ଲାଗିଲା କହ?
4: ନା ନାଇଁ, ମୋତେ ଗୋଟେ ଆଶ୍ଚର୍ଯ୍ୟ ଲାଗିଲା ହେ, ଆମର ଯେଉଁ ଖରାରେ ଖରାଦିନେ ଅଙ୍ଗୁର ଚାଷ ହେଉଛି ବୋଲି କହିଲୁ, ମୋତେ ଆଶ୍ଚର୍ଯ୍ୟ ଲାଗିଲା।
0: ହଁ, ଆମ ଅଞ୍ଚଳରେ ତାଙ୍କୁ ଗୋଟେ ଡଙ୍କଟେ ମାଗିଛି, ମୁଁ ହେଲେ ଦେଖିବା ଲଗେଇବି। ଆମର ଏ ଅଞ୍ଚଳରେ ବି ଆମେ ଯଦି ଟିକେ ଖାଲି ଯତ୍ନ ନେବା ବୋଲି କହିଲେ, ଓଦାଳିଆ ରଖିବା ବୋଲି କହିଲେ, ପୁଣି ଅଙ୍ଗୁର ଚାଷ ଅଙ୍ଗୁର,
4: ହଉ ତୁମେ ଡଙ୍କଟା ଲଗ, ଅଙ୍ଗୁର ଫଳିଲେ ମୋତେ ହେଲେ ଦବ।
0: ହଁ, ସମସ୍ତେ ଆମେ ମିଶିକି କରିବା ନା, ହେଲା,
4: ପରୀକ୍ଷା
0: ଗୋଟେ କରିବା କଥା, ଶିଖିବା କଥା ଗୋଟେ, କଣ
4: ହେଲା, ଚାଲ ଯିବା।

ଆକାଶବାଣୀ ବ୍ରହ୍ମପୁର ଶ୍ରୋତାବନ୍ଧୁ ଶୁଣୁଥିଲେ କାର୍ଯ୍ୟକ୍ରମ କିଷାନବାଣୀ। ଉପସ୍ଥାପନାରେ ରହିଥିଲେ ଧରିତ୍ରୀ ସାହୁ ଓ ଡକ୍ଟର ରାମକୃଷ୍ଣ ସାହୁ। ଆଜି ଆପଣମାନେ ଶୁଣିଲେ ଖରାଦିନେ ଆମ୍ବ ଚାଷର ମହତ୍ତ୍ୱ, ତା ସହିତ ଶୁଣିଲେ ସବିତା ନାୟକ ପୁରସ୍କାର ପ୍ରାପ୍ତ ମହିଳା ଚାଷୀ ଗୁରୁଠିରୁ କିଛି କଥାବାର୍ତ୍ତା, ପରେ ପରେ ଶୁଣିଲେ କେ ନରସିଂହ ପାତ୍ରଙ୍କ କଥାବାର୍ତ୍ତା, ଯିଏକି ଅଙ୍ଗୁର ଚାଷୀ ନିମଖଣ୍ଡି ପେଣ୍ଠର। ଆସନ୍ତୁ ଶୁଣିବା ପରବର୍ତ୍ତୀ କାର୍ଯ୍ୟକ୍ରମ, କିଛି ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣାଇବୁ ଆମ କେନ୍ଦ୍ରରୁ।

ଆକାଶବାଣୀ ପ୍ରେମପୁର ଆସନ୍ତୁ ଶୁଣିବା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଶୁଣାଉଛୁ ଚଳଚ୍ଚିତ୍ର ଉଲ୍କା। କଣ୍ଠଦାନ କରିଛନ୍ତି ଆରତୀ ମୁଖାର୍ଜୀ, ସଚି ମହାନ୍ତିଙ୍କ ରଚନାରେ ଶୁଣିବା ଅଭିମାନିନୀ ମୁଁ ଅମାନିଆ ଡିଉ।

ଆକାଶବାଣୀ ବ୍ରହ୍ମପୁର ଶ୍ରୋତବନ୍ଧୁ ଏତେବେଳେ ଶୁଣୁଥିଲେ କିଛି ଓଡ଼ିଆ ଚଳଚ୍ଚିତ୍ର ଗୀତ। ଆସନ୍ତୁ ଶୁଣିବା ପରବର୍ତ୍ତୀ କାର୍ଯ୍ୟକ୍ରମ, ଶୁଣାଇବୁ ଆପଣଙ୍କୁ କିଛି ଓଡ଼ିଆ ଆଲବମ୍ ଗୀତ।

ଆକାଶବାଣୀ ବ୍ରହ୍ମପୁର ଶ୍ରୋତାବନ୍ଧୁ ଶୁଣୁଥିଲେ ଆଲବମ୍ ଗୀତ କଜଳ ଆଖିରେ ସୁନେଲି ସନ୍ଧ୍ୟା ଶୁଣାଇଲୁ। କଣ୍ଠଦାନ କରିଥିଲେ ଶକ୍ତି ମିଶ୍ର, ଉଦୟଙ୍କ ରଚନାରୁ।

ଆକାଶବାଣୀ ବ୍ରହ୍ମପୁର ଆପଣମାନେ ଶୁଣୁଛନ୍ତି କିଛି ଓଡ଼ିଆ ଆଲବମ୍ ଗୀତ। ଆସନ୍ତୁ ଶୁଣିବା ଆଜିର ଶେଷ ଆଲବମ୍କୁ ଆପଣଙ୍କୁ ଶୁଣୁଛୁ ଶୁଣନ୍ତୁ ଆଲବମ୍ ଲଭ୍ ଏରିଆରୁ ଆପଣଙ୍କୁ ଶୁଣାଉଛୁ ଚାହେଁ ତତେ ମୁଁ। କଣ୍ଠଦାନ କରିଛନ୍ତି କୀର୍ତ୍ତି କିଲେଦାର।

ସୁଧାନ୍ତ ଶୁଣନ୍ତୁ, ପରବର୍ତ୍ତୀ ଗର୍ଜନ ଶୁଣାଉଛୁ। କଣ୍ଠନ କରିଛନ୍ତି ହରିହରନ୍ ଓ ଅଲକାୟନି। ଜାଭେଦ ଅଖ୍ତରଙ୍କ ରଚନାର ଶୁଣିବା କ୍ୟା ତୁମେ ଭି ଏସା।

ଶ୍ରୋତାବନ୍ଧୁ ଶୁଣିବା ପରବର୍ତ୍ତୀ ଗଜଲକୁ ନେଇ ଆସୁଛୁ। କଣ୍ଠଦନ କରିଛନ୍ତି ଜଗଜିତ ସିଂ ଓ ନଜିର ବକ୍ରିଙ୍କ ରଚନାରେ ଶୁଣିବା ଆପଣ ଆଖୋ କେ ସମୁନ୍ଦର ହେଁ।

ଆକାଶବାଣୀ ବ୍ରହ୍ମପୁର ଶୁଣନ୍ତୁ ଶ୍ରୋତାବନ୍ଧୁ, ଆଜିର ଶେଷ ଗଜଲ ଆପଣଙ୍କୁ ଶୁଣାଉଛୁ। କଠୋଦନ କରିଛନ୍ତି ଜଗଦୀଶ ସିଂ କୈଫି ଆଜାମୀଙ୍କ ରଚନାରେ। ତୁମ ଇତନା ଚୋ ମୁସ୍କୁରା ରହି ହୁଁ।

0: citing the need to protect human life and public safety. The Apex Court issued a series of directions aimed at addressing the growing stray dog population across the country. The order came in a Suomuthu case initiated on 20th of July last year, following media reports highlighting incidents of stray dog bites and rabies cases, especially among children in the national capital. Meanwhile, the top court dismissed pleas seeking a recall of its earlier order on the relocation and sterilization of stray canines. The Kremlin today confirmed that Russian President Vladimir Putin will attend the BRICS summit scheduled to be held in September this year in New Delhi under India's chairmanship. The Russian embassy in South Africa, in a social media post, cited an aide to President Putin, Yuri Ushakov, as saying that the Russian president will attend the summit on 12th and 13th September. Defense Minister Rajnath Singh reached Seoul today on a three-day official visit to South Korea after concluding his Vietnam tour. In South Korea, Defense Minister Singh will hold bilateral talks with his counterpart, Ang Kyu Bak. The IMD has warned of severe heatwave conditions in North India over the next few days. The weather agency forecasts heavy rainfall in southern region. The IMD has issued a red alert for warm night conditions over Uttar Pradesh, Madhya Pradesh and Vidarbha till Thursday. The weather agency has forecast heat wave to severe heat wave conditions over Delhi, Punjab, Haryana and Chandigarh for tomorrow. And with that, we end this news bulletin.
1: Akashvani Brahmapur, Samaya Vartaman Studio Holiday, 11 Bachi, 10 Minute. Aparman Sunutile, Hindi Angreji Sambada Sunailu, Akashvani Telikendraru, Shrutabandhu Asantakali. କିଛି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଜଣାଇ ରଖୁଛୁ, ମନେ ରଖନ୍ତୁ। 6:10 ଶୁଣିବେ କାର୍ଯ୍ୟକ୍ରମ ସଙ୍ଗୀତାଞ୍ଜଳି, ଭକ୍ତିଗୀତର କାର୍ଯ୍ୟକ୍ରମ ଆପଣଙ୍କୁ ଶୁଣାଇବୁ। ପରେ ପରେ ଶୁଣିବେ ଅନୁଚିନ୍ତା 6:35। 6:40 ରହିଛି ଆପଣଙ୍କ ପାଇଁ ଓଡ଼ିଆ ଭାଗବତ। ପରେ ପରେ ରହିଛି କୃଷି ସୂଚନା 6:50। 6:55 ଶୁଣିବାକୁ ପାଇବେ ସଂସ୍କୃତର ସମ୍ବାଦ। ପରେ ପରେ ଶୁଣିବେ 7:25 କିଛି ସଙ୍ଗୀତ ପୁରାତନୀ। 7:40 ଶୁଣିବେ ରାଗ ମଞ୍ଜରୀ। 8:30 ଶୁଣିବାକୁ ପାଇବେ କିଛି ହିନ୍ଦୀ ଚଳଚ୍ଚିତ୍ର ଗୀତ। ପରେ ପରେ ରହିଛି ସୁଗମ ସଙ୍ଗୀତ 8:45। 9:00 ଆକାଶବାଣୀ ବ୍ରହ୍ମପୁରରେ ଶୁଣିବେ ବିବିଧ ଭାରତୀ କାର୍ଯ୍ୟକ୍ରମ। 10:00 ଶୁଣିବାକୁ ପାଇବେ ଗୀତାଞ୍ଜଳି କାର୍ଯ୍ୟକ୍ରମ। ପରେ ପରେ ରହିଛି ଓଡ଼ିଆ ଲୋକଗୀତ 11:00 ଶୁଣିବାକୁ ପାଇବେ। ଆପଣଙ୍କ ପ୍ରିୟ କାର୍ଯ୍ୟକ୍ରମ ମହିଳା ମହଲ ଶୁଣିପାରିବେ 11:30। 5:00 ରହିଛି ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ, ଶୁଣାଇବୁ ଆମ କେନ୍ଦ୍ରରୁ। ପରେ ପରେ ଶୁଣିପାରିବେ ନାଟ୍ୟଧାରା ପ୍ରହଲ୍ଲାଦ ନାଟକର 10ତମ ଭାଗ 5:30। 6:15 ଶୁଣିବେ ସନ୍ଥ ତୁଳସୀଦାସ ବିରଚିତ ଶ୍ରୀରାମ ଚରିତ ମାନସର 37ତମ ଭାଗ। ପରେ ପରେ କାର୍ଯ୍ୟକ୍ରମ ଗୀତଟିଏ ଶୁଣିବେ 6:25। 6:55 ଶୁଣିବେ ଆଜିର ପ୍ରସଙ୍ଗ, ଶୁଣିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 7:00 ଶୁଣିବାକୁ ପାଇବେ କିଛି ଓଡ଼ିଆ ଚଳଚ୍ଚିତ୍ର ଗୀତ, ଆପଣଙ୍କୁ ଶୁଣାଇବୁ ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ। 7:30 ଶୁଣିବେ କୃଷି ସଂସାର କାର୍ଯ୍ୟକ୍ରମ। ପରେ ପରେ ରହିଛି କିଛି ହିନ୍ଦୀ ଚଳଚ୍ଚିତ୍ର ଗୀତ। 8:15 ଶୁଣିବାକୁ ପାଇବେ ଓଡ଼ିଆ ଚଳଚ୍ଚିତ୍ର ଗୀତ। ପରେ ପରେ ଶୁଣିବେ କିଛି ଓଡ଼ିଆ ଆଲବମ୍। 9:00 ଶୁଣିବେ ବିବିଧ ଭାରତୀ କାର୍ଯ୍ୟକ୍ରମ। ପରେ ପରେ 10:00 ଶୁଣିବାକୁ ପାଇବେ କିଛି କଥା, କିଛି ଗୀତ, ଆପଣଙ୍କ ପ୍ରିୟ କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଇଏ ଥିଲା ଆସନ୍ତାକାଲି ପ୍ରସାରିତ ହେବାକୁ କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ଆଜି ବିଦାୟ ଦିଅନ୍ତୁ, ରହୁଛୁ, ନମସ୍କାର, ଜୟ ହିନ୍ଦ।